ଆକାଶବାଣୀ ବାରିପଦା ଆଜି ବୁଧବାର 1948 ଶତାବ୍ଦୀର ଜ୍ୟେଷ୍ଠ 6 ଦିନ ତଦନୁଯାୟୀ ଇଂରାଜୀ 2026 ମସିହା ମଇ ମାସ 27 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ଷ୍ଟୁଡିଓ ଘଟିରେ ସମୟ ବର୍ତ୍ତମାନ ପ୍ରାତଃ 5:57 ମିନିଟ୍

ଭିକ୍ଷୁ ଯେପରି ଗୋଟିଏ ହାତରେ ଭିକ୍ଷାପାତ୍ର ଓ ଅନ୍ୟ ହାତରେ ବାଡ଼ି ଧରି ଚାଲେ, କାନରେ ତାର ଫାସିଆ ଓ ଦେହ ସାରା ଆଭସ୍ମ ଦ୍ୱାରା ବିଭୂଷିତ, ସେପରି ତୁମେ ଜୀବନ ପଥରେ ପଥିକ ହୁଅ। ସନ୍ତୋଷ ହିଁ ତୁମ କର୍ଣ୍ଣର କୁଣ୍ଡଳ ଓ ନମ୍ର ହିଁ ତୁମର ଭିକ୍ଷାପାତ୍ର। ଧ୍ୟାନ ତୁମର କଷାୟ ବସ୍ତ୍ର ଓ ପ୍ରକୃତ ଜ୍ଞାନ ହିଁ ବିଭୂତି। ମନ ସବୁବେଳେ ସଚ୍ଚିନ୍ତାରେ ରହୁ, ବିଶ୍ୱାସର ଯଷ୍ଟି ଆପଣଙ୍କ ଯାତ୍ରା ପଥରେ ନିଶ୍ଚୟ ସହାୟକ ହେବ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଆପଣମାନେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଡକ୍ଟର ସୁଚିତ୍ରା ମହାପାତ୍ର।

ଆମ ଜୀବନକୁ ସୁସ୍ଥ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ନାନା ଉପଦେଶ ଦିଆଯାଇଛି। ଏହା ସତ୍ୟ ଯେ ଯେଉଁମାନେ ମହାପୁରୁଷ ବା ମହଜ୍ଜନମାନଙ୍କର ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହିଁ ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହିଁ ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନମ ସହସ୍ରମ ସ୍ନାନମ ଆଚରେତ୍ ଲକ୍ଷ୍ୟ ପରୋପକାରାୟ କୋଟିଂ ତିକ୍ତ୍ୱା ହରିଂ ଭଜେତ୍। ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରା ବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ, ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା କାଶ ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଲ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟ ବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହେଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। 27 ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। 27 ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରୀ ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ, ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଆର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପର ଉପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି? ଏନ୍ତୁଡ଼ି ଶାଳରେ ତୁମର 4 ହାତ 4 ଆୟୁଧ, କଣ୍ଠରେ ବନବାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇ ଆସୁଥିବା ମେଘ ଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହେଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ। ବୈକୁଣ୍ଠର ତୁମେ ସେହି ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମା ଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗ ବିଳାସ, ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ। ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ, ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହେଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ବରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି। କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେଇ ପଦ୍ମନାଭ, ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରି ଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି, ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

0: ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକିଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କୁଇନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫପ୍ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ଖଣ୍ଡଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ପ୍ରସ୍ତୁତି

0: ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା କାର୍ଯ୍ୟାଳୟ ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1ରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ବର୍ଷ ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟୋନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୂହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜୀ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ 4 ପ୍ରକାର ତଥା ପ୍ଲାଜମୋଡିୟମ ଫାଲ୍ସିପେରମ୍,

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ।

ଶେଷ ହେଲା ସନ୍ଧ୍ୟାଳି ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ଏକକ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ।

0: କର୍ଣ୍ଣାଟକରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ ଆପ୍ଲିକେସନ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ ଆପ୍ଲିକେସନ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ, ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଏଥର ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ହେଲୋ ବାରିପଦା। କାର୍ଯ୍ୟକ୍ରମ ହେଲୋ ବାରିପଦା ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ଅଶୋକ କୁମାର ଦତ୍ତ।
2: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ,
2: ଗୁଡ୍ ମର୍ଣ୍ଣିଂ।
1: ହଁ, ଭେରି ଗୁଡ୍ ମର୍ଣ୍ଣିଂ।
2: ମୁଁ ଚିତ୍ରରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
1: ଆଚ୍ଛା, ଜଗନ୍ନାଥପୁର ରେ ଆକାଶର ରଙ୍ଗ ବର୍ତ୍ତମାନ କେମିତି?
2: ଆକାଶର ପୁରା କ୍ଲିୟର ଦିଶୁଛି ଆଜ୍ଞା,
1: କ୍ଲିୟର ଦେଖାଯାଉଛି, ମାନେ ବର୍ଷା ହବାର ନାହିଁ।
2: ନାହିଁ ଆଜ୍ଞା,
1: ଚମକପ୍ରଦ ଆକାଶ ହେଇନାହିଁ, ଯେମିତିକି ସୂର୍ଯ୍ୟ କିରଣ ପ୍ରଖର ପଡୁଥିବ, ଆକାଶଟା ଚମକୁଥିବ, ପୁରା ତେଜିଆନ ଖରା ହଉଥିବ, ନାଇଁ କି? ସେ ଖରାରେ ଆମକୁ ସନ୍ତୁଳି ହେବାର ସୁଯୋଗ ମିଳିବ। ସୂର୍ଯ୍ୟଙ୍କୁ ଭୟ ରହିବା ଦରକାର, ସୂର୍ଯ୍ୟଙ୍କୁ ସମ୍ମାନ ଦବା ଦରକାର, ଯେହେତୁ ସୂର୍ଯ୍ୟ ହେଉଛନ୍ତି ଆମର ସକଳ ସୃଷ୍ଟିର ଆଧାର, ନାଇଁ କି? ସୌର ଜଗତର ସିଏ ହେଉଛନ୍ତି ମାଲିକ ସୂର୍ଯ୍ୟ।
2: ଠିକ ଆଜ୍ଞା,
1: କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଭାସ୍କର ମହାନ୍ତି, ଆଉ କରମ ସାନି ସାହୁ, ନାଗୁ ପାତ୍ର, ଦେବଲ କୁମାର ସାହୁ, ହରେଶ ପରୁଆ, ଆଉ ଆମର ଲିଙ୍ଗରାଜ ମେହେର, ଚୈତନ୍ୟ ପଟେଲ, ନାରାୟଣ ମେହେର, ଏତିକି ଆଜ୍ଞା।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ ଚିତ୍ରସେନ ଭାଇ। ଧନ୍ୟବାଦ,
2: ଧନ୍ୟବାଦ, ରହିଲି, ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ।

0: ହେଲୋ
1: ସାର୍, ନମସ୍କାର।
0: ନମସ୍କାର।
1: ବ୍ଲକ ବଡକୁମା ଗ୍ରାମରୁ ମାରୁତି କିସ୍କୁ କହୁଥିଲି ସାର्।
0: ଆରତୀ ଭଉଣୀ।
1: ଆଜ୍ଞା ସାର୍, ଆପଣ କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ଏଇ ଗରମରୁ ସେମିତି ଅଛି, ଆଉ କେମିତି କଣ କରିବା? ଏବେ ତ ଆମ୍ବ ଗଛ ମୂଳ କିଛି ସମସ୍ତେ, ଆଉ
0: ଆମ୍ବ ଗଛ ମୂଳ ଆଉ ପଖାଳ।
1: ଆଜ୍ଞା ସାର୍,
0: ଶାଗ ପଖାଳ ନାଇଁ କି? ଆଚ୍ଛା, ଆମ୍ବ ଗଛ ମୂଳରେ ଖାଲି ବସିଛନ୍ତି ଆମ୍ବ ଗଛକୁ ଚାହେଁ କି ନା ସେଠି କ'ଣ କିଛି ଅନ୍ୟମାନଙ୍କ ମେଳରେ ଯେମିତିକି ଲୁଡ଼ୁ ଖେଳିବା ବା ବାଘ ପେଡ଼ି? ହଁ, ସମୟ କଟେଇବା କଥା ଆଉ ଭିତରେ। ହଁ, ଖରା ସମୟଟା ବହୁତ କଷ୍ଟଦାୟକ ସମୟ, ଲଡ଼ୁ ଖେଳିବା ସମୟରେ ଆମ୍ବ ମଧ୍ୟ ପଡ଼ୁଥିବ, ସେ ଆମ୍ବ ପାଇଁ ମଧ୍ୟ ସଂଘର୍ଷ, ମାନେ କିଏ ପାଇବ ନାଇଁ କି? ପିଲାମାନଙ୍କ ଭିତରେ ବିଶେଷ କରି ସେଇଟା ଚାଲିଥାଏ। ଆହୁରି ଅନେକ କଥା ଯେମିତିକି ରଜ ତ ଆଗକୁ ରହିଛି, ତା ପୂର୍ବରୁ ମଧ୍ୟ ରଜ ଦୋଳି ବନ୍ଧା ଆରମ୍ଭ ହେଇଯାଏ। ହଁ ହଁ ହଁ, କାରଣ ଏଇ ଖରା ଦାଉରୁ ମୁକ୍ତି ପାଇବା ପାଇଁ ଦୋଳିରେ ଟିକେ ଝୁଲିଗଲା ମାନେ ବି ଆରାମ ଲାଗୁଥିବ ନାଇଁ କି? କୁହନ୍ତୁ ତେବେ ଆରତୀ ଭଉଣୀ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? କିଏ ସବୁ ପିଲାମାନେ ଆପଣଙ୍କ ସହିତ କଥା ହଉଛନ୍ତି? ହଁ, ନିଶ୍ଚିତ ନିଶ୍ଚିତ, କୁହନ୍ତୁ ତେବେ। କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା, ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଆମ୍ବ ଖାଆନ୍ତୁ, ଦୋଳି ଝୁଲନ୍ତୁ ଏବଂ ଲଡ଼ୁ ଖେଳନ୍ତୁ, ଭଲରେ ଥାଆନ୍ତୁ। ଧନ୍ୟବାଦ। ନମସ୍କାର।

0: ଗୋବିନ୍ଦ ମିଶ୍ର ସୁଲେଇ ଗାଁ ଝାରସୁଆ ଜିଲ୍ଲାରେ କହୁଛି।
1: ଆଚ୍ଛା,
0: ଆମର ଗାଁ ହଉଛି ସୁଲେଇ ଆଜ୍ଞା, ଝାରସୁଆ ଜିଲ୍ଲା।
1: ଆଚ୍ଛା, ଝାରସୁଗୁଡା ଜିଲ୍ଲା।
0: ଆଜ୍ଞା,
1: କଣ କରୁଛନ୍ତି ଦଳ ଗୋବିନ୍ଦ ଭାଇ?
0: ମୁଁ ଆଗେ ଆମର ପୂଜାପାଠ କାମ କରିଗଲା, ମୁଁ ବାପା ପୂଜାପାଠ କରୁଥିଲି।
1: ଆପଣ ଯେତେବେଳେ ପୂଜା କରିବା ପାଇଁ ଯାଆନ୍ତି, କେମିତି ସଜବାଜ ତ ହଉଥିବେ ନା?
0: ଯେତିକି ଆମେ ଟୀକା କରିଥିଲେ ମାଗୁଣୀ ବାପା ଦେବୀ ଦେବୀ ମାନେ ତାଙ୍କର ଦେବୀ ଟୀକା ଚୁପେ ମାଗନ୍ତି।
1: ଆଚ୍ଛା,
0: ପୂଜାପାଠ କରିଗଲେ ବାକ୍ସ ଆଜ୍ଞା।
1: ଆପଣ ଯେହେତୁ ଅଲଗା କାମରେ ବ୍ୟସ୍ତ ଥିଲେ, ସେ କାର୍ଯ୍ୟ ଛାଡିକି ପୁଣି ପୂଜା, ଆପଣଙ୍କର କୌଳିକ ବୃତ୍ତି ସେଠିକୁ ଫେରିଲେ, ମଝିରେ ଗ୍ୟାପ ହେଇଯିବା ଯୋଗୁଁ ଆପଣ ସେଗୁଡା ସବୁ ମନେ ରଖିଛନ୍ତି ନା ନାହିଁ? କାହା ପରେ କଣ କରିବା ପାଇଁ ପଡିବ?
0: ଆମେ ଯେତେବେଳେ ଛଅ କ୍ଲାସ କରୁଥିଲି, ଛଅ କ୍ଲାସରେ ପୂଜାପାଠ ଯେତେବେଳେ ମଝି ମଝିରେ ବାପା ସହିତ ମୁଁ ଯାଉଥିଲି, ଯେତେବେଳେ ଛୁଟି ଥିଲା।
1: ଆଚ୍ଛା,
0: ଆଉ ଯେତେବେଳେ ମୁଁ ରାଇଟରେ କାମ କଲି, ସେତେବେଳେ ବି ମଝି ମଝିରେ ଯେତେବେଳେ ଆମର କୌଣସି ଜାଗାରେ କୌଣସି ଚଣ୍ଡିପାଠ କରବାର ଥିବ କିମ୍ବା କୌଣସି ଜାଗାରେ ଦୁଇ ତିନି ଜଣ ପ୍ରୋଗ୍ରାମ ଥିବ, ମୋତେ ଛୁଟି କରିବାର ଲାଗି ବାପା ସହିତ ଯିବାର ଲାଗି ପଡେ। କୌଳିକ ବୃତ୍ତିଟା ବୃତ୍ତିଟା ଆମେ ଛାଡ଼ିନୁ।
1: ଆଚ୍ଛା, ସେଇ ବୃତ୍ତି ସହିତ ଆପଣଙ୍କର ଆହୁରି ଚାଷବାସ ମଧ୍ୟ ଥିବ?
0: ହଁ, ଚାଷବାସ ଅଛି। ଚାଷବାସ ଆମେ ଅନ୍ୟ ଲୋକକୁ ନେଇକି ଆମେ ଚାଷବାସ କରୁ। ଆମର ଚାଷ ଅଛି, ଏକ ଏକର ଅଛି ଆଜ୍ଞା, ବେଶୀ ତ ନାଇଁ ନ, ଏକ ଏକର ଚାଷ ଅଛି।

0: ଆଚ୍ଛା, ତେବେ ଏମିତି ସବୁ ଚାଲିଛି। କୁହନ୍ତୁ ଦୋଳଗୋବିନ୍ଦ
1: ଆଜ୍ଞା
0: ଭାଇ, କ'ଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜ୍ଞା, ଇଏ ଅନୁରୋଧ ଫିଲ୍ମର ତୁମ ବେସାହାରା ହୋ ଗୀତ
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା ଉତ୍ସର୍ଗ କରିବା ଦେଉନ୍ ଆପଣଙ୍କୁ, ଆଉ ଆପଣଙ୍କ ଯେତିକି ବି କର୍ମକର୍ତ୍ତା ଅଛନ୍ତି ସମସ୍ତଙ୍କୁ ପହିଲା ଶିକ୍ଷକକୁ କୁହେ, ତାପରେ ମୁଁ ଦୁଇ ତିନିଟା ଗାଁ କହୁଛେ, ମୁରଲୀ ପ୍ରସାଦଙ୍କର, ମୋର ଗୋଟେ ଦାଦା ବି ଅଛନ୍ତି ସେଟା କେଶରୀପାଲିର, ବିହାରୀ ଲାଲ ଭୋଇ ବଲାଙ୍ଗୀରର, ପ୍ରଶାନ୍ତ କୁମାର ଦାସ ସେ ବି କେଶରୀପାଲିର, ଲିଲି ଦାସ ସେ ବି କେଶରୀପାଲିର, ଆଉ ମୋର ଭାଙ୍ଗିଙ୍ଗ ଦୀପାଞ୍ଜଳି ମିଶ୍ର,
0: ଠିକ
1: ଆଉ
0: ଅଛି
1: ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଏଇଟା ଉତ୍ସର୍ଗୀକୃତ କରିନେବେ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ।

ନମସ୍କାର। ଆପଣଙ୍କ କଣ୍ଠ ସ୍ୱରରୁ ଜଣାପଡୁଛି ଯେ ଆପଣ ଝୁମୁରି କହୁଛନ୍ତି ବୋଲି। ଆଉ ଆମ୍ବ ଗଛ ମୂଳ ତ ବସୁଛନ୍ତି କହୁଥିଲେ ଗତଥର, ଯେ ଆମ୍ବ ଗଛ ମୂଳରେ ବସୁଛନ୍ତି। ଆମ୍ବ ଗଛ ମୂଳରେ କଣ ସବୁ କରୁଛନ୍ତି? ଏକା ତ ନଥିବେ, ନିହାତି ସାଙ୍ଗ ସାଥୀ ମାନେ ରହୁଥିବେ ସେମାନେ? ହଁ, ଖାଲି ବସିଛନ୍ତି ନା ଆଉ ଯେମିତିକି ଲଡୁ ଖେଳିବା ବା କୋମାନେ ବାଘ ଛେଳି ଖେଳ ଖେଳନ୍ତି, ବାଘ ପେଡି ହଁ, ଷ୍ଟେଜ୍ ପ୍ରୋଗ୍ରାମ କିଛି ସେଭଳିଆ କଲ୍ ନଥିବ। ସେ ଗେପ୍ ଭିତରେ ଆପଣ କେମିତି ଅଭ୍ୟାସ ଜାରି ରଖନ୍ତି ନା କଣ କରନ୍ତି? ଶ୍ରୋତା ବନ୍ଧୁ ମାନଙ୍କ ପାଇଁ ଗୋଟେ କିଛି ଦୁଇ ଧାଡ଼ି ହେଲେ ବି ଶୁଣାନ୍ତୁ, କାଳେ ଆପଣ ଅଭ୍ୟାସ ଛାଡି ଗଲେ କି ଆମେ ଜାଣିବା ପାଇଁ ଚାହୁଁଛୁ।

0: ଦୋକାନ କାଉଛ ଆଣନ୍ତୁ।
1: ଆଚ୍ଛା କୁହନ୍ତୁ ତେବେ ଝୁମରି ଭଉଣୀ, କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
0: ଦିଲ୍ଲୀ ତୁମର ଫିଲ୍ମର ଏଇ ଯୋଉ ଗୀତଟି ମୁଁ ଗାଇଲି ଓଷା ହେବା ସେଇ ଗୀତଟି ଶୁଣିବା ପାଇଁ ଚାହୁଁଛି।
1: ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ମୋର ନାୟକ ଶିବନ୍ୟ ନାୟକ, ସ୍ୱର୍ଣ୍ଣପ୍ରଭା ଦିଦି, ମାମା ମିଶ୍ର ଏବଂ ନାରାୟଣ ପାତ୍ର ସାର, ଅନିଲ ଭାଇ, ଆରତୀ କିସ୍କୁ, କୁନିମଣି ମହାନ୍ତି ଦିଦି ସେତିକି।
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଆପଣ ଭଲରେ ଥାଆନ୍ତୁ। ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସାର।

0: ଚାଲିଛି ଆଇସକ୍ରିମ ବେପାର,
1: ଆଚ୍ଛା
0: ଆଉ ତେଣୁ ସତର୍କ ରହିବା ପଡ଼ୁଛି ଖରାରୁ ଟିକେ।
1: ଆଇସକ୍ରିମ ଯେତେବେଳେ ଆପଣ ନେଇକି ଯାଆନ୍ତି, ଟୋପି ଲଗାନ୍ତି ନା କେମିତି କ'ଣ କରନ୍ତି?
0: ତାପରେ ଓଦା ଗାମୁଛା ପକାଏ, ତାପରେ ପାଣି ବୋତଲ ପାଖରେ ରଖିଛି।
1: କୁହନ୍ତୁ ତେବେ ନାରାୟଣ ଭାଇ, କ'ଣ ଶୁଣିବା ହେଲା ବର୍ପିତ କାର୍ଯ୍ୟକ୍ରମ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଆଉ ହରେଶ କରିବା, ଆଉ ସୁଦାମ ସାହୁ, ସୁବଳ ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଆଉ ବାରିପଦାର ସମସ୍ତ ଶ୍ରୋତାମାନଙ୍କୁ।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
0: ରହୁଛି, ନମସ୍କାର
1: ନମସ୍କାର।

0: ସାର୍ ନମସ୍କାର,
1: ନମସ୍କାର।
0: କୁଣିଆଳା ବ୍ଲକରୁ ପୁନାପାଣି ଗ୍ରାମରୁ କହୁଛେ, ଶୁଭମ ମହାନ୍ତ ସାର୍। ଆଜ୍ଞା
1: ଶୁଭମ
0: ଆଜ୍ଞା,
1: ଭାଇ କ'ଣ କରନ୍ତି ଆପଣ?
0: 10 କ୍ଲାସ୍ ଏବେ କରୁଛେ ଆଉ।
1: ଆଚ୍ଛା, ନିଶ୍ଚିତ ଭାବରେ ଆସନ୍ତା ବର୍ଷ ଯେତେବେଳକୁ ରେଜଲ୍ଟ ବାହାରି ଯାଇଥିବ, ପ୍ରସ୍ତୁତି ଠିକ୍ ଭାବରେ କରୁଛ ନା ନାହିଁ?
0: ଆଜ୍ଞା ଆଜ୍ଞା, ପୁରା
1: ଦଶମ ଶ୍ରେଣୀର ଯେତିକି ପାଠ୍ୟପୁସ୍ତକ ଅଛି ସେଗୁଡ଼ାକୁ ସବୁ ଆଣିକି କ'ଣ ସବୁ ବିଷୟ ସବୁ ଅଛି ସେଗୁଡ଼ାକ ସବୁ ଜାଣିବା, ବା ତାକୁ ଯେତିକି ସମ୍ଭବ ଏଇ ଖରା ଛୁଟିରେ ଦେଖିବା, ପଢ଼ିବା, ଶିଖିବା, ଅଭ୍ୟାସ କରିବା, କିଛି ଗୁଡ଼ା ସବୁ କରୁଛ ନା ନାହିଁ?
0: ଆଜ୍ଞା ଆଜ୍ଞା।
1: ତେବେ କ'ଣ ଲକ୍ଷ୍ୟ ଅଛି ଭବିଷ୍ୟତରେ ଶୁଭମ ଭାଇ?
0: ଲକ୍ଷ୍ୟ ଅଛି ଇଞ୍ଜିନିୟର ହେବା ଲାଗି, ତ
1: ଆଚ୍ଛା,
0: ଦେଖାଯାଉ କି
1: ଇଞ୍ଜିନିୟର ବିଶେଷ କରି
0: ଏ
1: ଯେମିତିକି,
0: ମେକାନିକାଲ।
1: ତେବେ ଲକ୍ଷ୍ୟ ଅଛି
0: ଆଜ୍ଞା,
1: କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ ଶୁଭମ ଭାଇ?
0: ଓଡ଼ିଆ ଚଳଚ୍ଚିତ୍ର ଦିବାନା ଆ କହୁଛି ତତେ ମୁଁ, ଗୋଟେ କାହାଣୀ ଥିଲା।
1: ଆଚ୍ଛା, କାହାକୁ ଉତ୍ସର୍ଗ କରିବାକୁ ଚାହୁଁଛ?
0: ହେଲେ ଆପଣଙ୍କୁ ବିଶେଷ କରି ଆଉ ଶ୍ରୋତା ମାନଙ୍କୁ, ମାମୁ ମୋର ଗୋଟେ ଅଛନ୍, ତାପରେ ବାପା ମା, ବାପାର ନାଁ ହଉଛି ତାପସ କୁମାର ମହାନ୍ତ, ମାର ନାଁ ହଉଛି ସୌରଭ ମହାନ୍ତ, ମାମୁର ନାଁ ହଉଛି ମୁନା ନାୟକ କିତ।
1: ଠିକ ଅଛି, ତେବେ ଶୁଭମ ଭାଇ ତୁମ ପସନ୍ଦର
0: ନମସ୍କାର।
1: ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ଆଜ୍ଞା।

0: ହ୍ୟାଲୋ,
1: ସାର୍ ନମସ୍କାର,
0: ନମସ୍କାର।
1: ମୁଁ ପୁରେନ୍ଦ୍ର ସିଂ କହୁଛି, ସାନକୁଚି ଆମରାରୁ,
0: ସାନକୁଚି ଆମରା ସାମାକୁଣ୍ଡା ବ୍ଲକ ମୟୂରଭଞ୍ଜରୁ। ପୁରେନ୍ଦ୍ର ଭାଇ କଣ କରୁଛନ୍ତି ଏବେ?
1: ଏଇ ମୁଁ ଗୋଟେ ପାଇଁ ଯିବି ବୋଲି ସାର୍, ବର୍ତ୍ତମାନ ତ ଖରା ହେଉଛି।
0: ଖରା ହଉଛି ମାନେ ଆପଣ ଛତା ନେଇକି ଯାଉଛନ୍ତି ନା ସେମିତି ଖରାରେ ଖରାରେ ଚାଲିଛନ୍ତି?
1: ଛତା ନେଇକି,
0: ଆଉ ପାଣି ବୋତଲ ନେଇଛନ୍ତି କି?
1: ହଁ ଛତା ପାଣି ବୋତଲ ବି ନେଇକି ଯାଉଛି।
0: ଆଚ୍ଛା, ଆଉ ଆପଣଙ୍କର ସେ ଯେଉଁ ଛେଳି ଗୋରୁ ସବୁ ନେଇକି ଯାଆନ୍ତି କହୁଥିଲେ, ସେମାନଙ୍କୁ ଆଉ ଏ ଖରା ସମୟରେ ନଉନଥିବେ ନାଇଁ? ଆଚ୍ଛା, ତାମାନେ ଆପଣଙ୍କର ଘର ସମସ୍ତେ ଲାଗିଛନ୍ତି କାମରେ ନାଇଁ କି? ଆପଣ ଛୁଆ ପିଲା କେତେ ଜଣ? ତାକୁ ମୁଗ ତୋଳିବା ଶିଖେଇଛନ୍ତି ନା ନାଇଁ? ସାନ ପିଲା ନାଇଁ କି? ସେ 6 ବର୍ଷ ଖଣ୍ଡେ ହବ ନା କେତେ? ଛୋଟ ଛୁଆଟା ଘରେ ଅଛି ମାନେ କୁନି ଛୁଆଟା, ତା ପାଇଁ ତ ମୁଗ ନେଇକି ଯାଉଥିବେ ନା ନାଇଁ? କଞ୍ଚା ମୁଗ, ପାଚିଲା ମୁଗ ସହିତ କଞ୍ଚା ମୁଗ ତାକୁ ପାଇଁ ଟିକେ ଏକ୍ସଟ୍ରା ନେଇକି ଯାଉଥିବେ, ଛୁଆଟା ଖାଇବ ନାଇଁ କି? ଆପଣଙ୍କର ଯୋଉ କିଆରି ପାଖରେ ଅନ୍ୟ ଲୋକମାନଙ୍କର ସେଇ ମୁଗ ଚାଷ ହଉଛି ନା ଅଲଗା କିଛି ଚାଷ ହଉଛି? ଆଚ୍ଛା, ତେବେ ଅନ୍ୟମାନେ ମଧ୍ୟ ମୁଗ ତୋଳୁଥିବେ, ଯାହାକି ଆପଣଙ୍କୁ ବୋର ଲାଗିବନି, କଥା ହେଇକି ବି ଚାଲିଥିବ ନାଇଁ କି? ହଁ, ବହୁତ ବଢିଆ କଥା। କୁହନ୍ତୁ ପୁରେନ୍ଦ୍ର ଭାଇ, କଣ ଶୁଣିବା ପାଇଁ ଚାହାନ୍ତି ଏଥର ହେଲବାର ପଦ କାର୍ଯ୍ୟକ୍ରମରୁ?
1: ଆଜି ସମଥିଙ୍ଗ ସମଥିଙ୍ଗ ଫିଲ୍ମ ଟାଇଟଲ୍ ସଙ୍ଗ
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆକାଶବାଣୀ ବାରିପଦ ଶୁଣିଥିବା ସବୁ ଭାଇ ଭଉଣୀ ମାନଙ୍କୁ, ଆଉ ରାଧାମୋହନ ସିଂ, ମହେନ୍ଦ୍ର ସିଂ,
0: ଆଚ୍ଛା,
1: ଦୟାନିଧି ସିଂ, କବିତା ସିଂ, ଏତିକି।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ସମୟ ସଙ୍କେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225415 ଅପେକ୍ଷାରେ ରହିଲି। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

ଶେଷ ହେଲା ହେଲୋ ବାରିପଦା କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଅଶୋକ କୁମାର ଦତ୍ତ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଖୁଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଲୋକସଙ୍ଗୀତ କ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରୁଛନ୍ତି ଶିଳ୍ପୀ କେଦାର ଚନ୍ଦ୍ର ମାଝୀ ଏବଂ ସାଥୀ କଳାକାରମାନେ।

ଶୁଣୁଥିଲେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଶିଳ୍ପୀ କେଦାର ଚନ୍ଦ୍ର ମାଝୀ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ମନରେ ପ୍ରଭୂତ ଆତ୍ମବିଶ୍ୱାସ ଏବଂ ପରିଶ୍ରମ କରିବାକୁ ଆଗ୍ରହ ରଖି ଯଦି ଆପଣ କୌଣସି ଗୋଟିଏ କାମ ହାତକୁ ନେବେ, ତାହେଲେ ଦେଖିବେ ଦିନେ ସେଥିରେ ଆପଣ ନିଶ୍ଚୟ ସଫଳ ହେବେ। ବାଟରେ ବାଧାବିଘ୍ନ ତ ଆସିବ, କିନ୍ତୁ ଆପଣଙ୍କ ମନରେ ଭରି ରହିଥିବା ସାହସ ଧୈର୍ଯ୍ୟ ସେସବୁକୁ ଯିଏ ଅକ୍ଲେଶରେ ଦୂର କରିବ ଏଥିରେ ସନ୍ଦେହ ନାହିଁ। ଭୁଣି ଆପଣଙ୍କ ସହିତ ଏଭଳି ଭାବରେ କଥା ଆରମ୍ଭ କରିବାର ଅର୍ଥ, ଆଜି ଆମ ସହିତ ଯିଏ ଅତିଥି ଭାବରେ ରହିଛନ୍ତି ମୋନାଲିସା ମହାପାତ୍ର, ସେ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ। ତାହେଲେ ଆଉ ବିଳମ୍ବ ନ କରି ଆସନ୍ତୁ ତାଙ୍କ ସହିତ କଥା ହେବା ଆଉ ତାଙ୍କର ଜୀବନର ଅନୁଭୂତି ସମ୍ପର୍କରେ କିଛି ଜାଣିବା ତାଙ୍କରି ମୁହଁରୁ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର ଆଜ୍ଞା।
0: ଆପଣ ଜଣେ ଆତ୍ମନିର୍ଭରଶୀଳ ମହିଳା, ନିଜ ଉଦ୍ୟମରେ ଆପଣ ନିଜକୁ ସ୍ୱରୋଜଗାରକ୍ଷମ କରିପାରିଛନ୍ତି। ଆପଣଙ୍କର ଏଇ ଯେଉଁ କର୍ମକ୍ଷେତ୍ର, ଏ ସମ୍ପର୍କରେ ଆମ ଶ୍ରୋତାଭଣୀଙ୍କୁ ଟିକେ ପ୍ରଥମେ ବିସ୍ତୃତ ଭାବରେ କୁହନ୍ତୁ।
1: ମୋର ଗୋଟେ ପ୍ଲେ ସ୍କୁଲ ଅଛି ଭୁବନେଶ୍ୱରରେ। ମୋର ଲାଷ୍ଟ 12 ବର୍ଷ ହବ ମୁଁ ସ୍କୁଲଟି ଆରମ୍ଭ କରିଛି। ଇନିସିଆଲି ମୋର 2 ସେଣ୍ଟର ଥିଲା ବିଫୋର ଦ କୋଭିଡ। କୋଭିଡ ପରେ ଆମ ରନିଂ ୱିଥ୍ ଓନ୍ଲି 1 ସେଣ୍ଟର। ତ ସେଇଠି 12 ବର୍ଷ ହବ ବହୁତ ଛୋଟ ଛୋଟ ପିଲାମାନେ ଆସନ୍ତି, ଆଉ ଚାଲିଛି ଏବେ ସ୍କୁଲ, ଆଗକୁ ବି କଣ୍ଟିନ୍ୟୁ ରଖିବି।

0: ଏଇ ପ୍ଲେ ସ୍କୁଲରେ।
1: ଏଇ ଯୋଉ ଆପଣ କହିଲେ କୋଭିଡ ପୂର୍ବରୁ ଆପଣଙ୍କର ଯୋଡ଼ିଏ ସ୍କୁଲ ଥିଲା, ତାପରେ ଗୋଟିଏ ସ୍କୁଲରେ ବର୍ତ୍ତମାନ ଆପଣ କାମ କରୁଛନ୍ତି, କ'ଣ ହେଇଥିଲା ସେ ସମୟରେ ଯେଉଁଥିପାଇଁ କି ଗୋଟେ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା?
0: ପୋଷ୍ଟ କୋଭିଡ ସେ ଜାଗାଟା ମୋତେ ଆଉ ମିଳିବା ହେଲାନି, କାରଣ ସେ ଜାଗାଟା ହଉଛି ରେଣ୍ଟେଡ ପ୍ଲେସ ଥିଲା
1: ଭଡ଼ାରେ ନେଇଥିଲେ।
0: ଆଜ୍ଞା, ତାପରେ ସେ ଘରଟା ଓନର ଯିଏ ଥିଲେ ସେ ବିକିକି ସେମାନେ ସିଫ୍ଟ ଆଉଟ୍ କରିଗଲେ ଭୁବନେଶ୍ୱରରୁ, ତ ତାପରେ ମୋତେ ସେ ଜାଗାଟା ମିଳିବା ବହୁତ କଷ୍ଟ ହେଇଗଲା।
1: ଆଜ୍ଞା, ଆପଣ ଗୋଟିଏ ସ୍କୁଲ ବର୍ତ୍ତମାନ କରୁଛନ୍ତି, ସ୍ୱରୋଜଗାରର ଅନେକ ଗୁଡ଼ିଏ ପନ୍ଥା ରହିଛି, ତା ଭିତରେ ପ୍ଲେ ସ୍କୁଲ କରିକିରି ଆତ୍ମନିର୍ଭରଶୀଳ ହେବା ପାଇଁ କ'ଣ କେମିତି ଆଗ୍ରହୀ ହେଲେ?
0: ହଁ, ମୁଁ ଯେତେବେଳେ ଫାର୍ଷ୍ଟ ମୁଁ ମୋ ହଜବ୍ୟାଣ୍ଡଙ୍କ ସହିତ ବାଙ୍ଗାଲୋର ଗଲି, ମୋ ପାଖରେ କାମ ନଥିଲା, କିଛି କାମ ନଥିଲା, ଦିନ ସାରା ବସିଲି। ଆମ ଘର ପାଖରେ ଗୋଟେ ଛୋଟ ପିଲାଙ୍କର ସ୍କୁଲ ଥିଲା, ମୁଁ ଭାବିଲି ମୁଁ ଏଠି ଘରେ କ'ଣ ପାଇଁ ବସିବି, ଯାଇକି ସେଠି କିଛି ସମୟ ମୁଁ ଟାଇମ୍ ସ୍ପେଣ୍ଡ କରିକି ଆସେ, ଦେଖିବା କ'ଣ ହଉଛି। ତ ମୁଁ ଥରେ ଗଲି ଇଣ୍ଟରଭ୍ୟୁ ପାଇଁ, ଜାଣିଲି ଯେ ସେମାନଙ୍କର ଗୋଟେ ଭେକେନ୍ସି ଅଛି। ଭେରି ନେକ୍ସଟ ଡେ ସେମାନେ ମୋତେ କଲ୍ କଲେ, ମ୍ୟାଡାମ୍ ଇଫ୍ ୟୁ ଆର୍ ଇଣ୍ଟରେଷ୍ଟେଡ୍ ତାହେଲେ ଆପଣ ଆସନ୍ତୁ ଆମ ସ୍କୁଲକୁ ଜଏନ୍ କରନ୍ତୁ। ତାପରେ ପରେ ମୁଁ କଲ୍ ନେଇକି ତାଙ୍କ ପାଖକୁ ଗଲି, ମୁଁ ଇଣ୍ଟରଭ୍ୟୁ ଦେଲି, ଇଣ୍ଟରଭ୍ୟୁରେ ପାସ୍ ବି କଲି। ତାପରେ ଭେରି ନେକ୍ସଟ ଡେ ସେମାନେ ମୋତେ ଡାକିଲେ ଆପଣ ଜଏନ୍ କରନ୍ତୁ।
1: ଆଚ୍ଛା,
0: ମୁଁ ଯେତେବେଳେ ଜଏନ୍ କଲି ମୋର କିଛି ଏକ୍ସପିରିଏନ୍ସ ବି ନାହିଁ, ଏତେ ଛୋଟ ପିଲାଙ୍କୁ କେମିତି ସମ୍ଭାଳିବି, ମୋତେ ଫାର୍ଷ୍ଟ 5-6 ଦିନ ଲାଗିଲା ଏଇଠି ମୁଁ କଣ୍ଟିନ୍ୟୁ କରିବି ନା ଘରକୁ ପଳେଇବି, ଏମିତି ହେଇକି ସମୟଟା ଗୋଟେ ହପ୍ତା ଚାଲିଗଲା।
1: ଆଜ୍ଞା,
0: ତାପରେ ଗୋଟେ ହପ୍ତା ପରେ 10 ଦିନ 15 ଦିନ ଗଲା, 15 ଦିନ ପରେ ଥରେ ମୋର ମନେ ପଡୁଛି ମୋତେ ଜ୍ଵର ହେଇଥିଲା, ମୁଁ 2-3 ଦିନ ଆସିପାରିନଥିଲି। ଜଣେ ପ୍ୟାରେଣ୍ଟସ୍, ମୁଁ ଜାଣିନି ମୋ ନମ୍ବର ସେ କେମିତି ପାଇଲେ, ମେ ବି ସ୍କୁଲରୁ ପାଇଥିବେ, ମୋତେ ଫୋନ୍ କଲେ, ମ୍ୟାଡାମ୍ ଆପଣ କୋଉଠି ଅଛନ୍ତି, ମୋ ଛୁଆ ସ୍କୁଲକୁ ଆସୁନି କାରଣ ଆପଣ ଆସୁନାହାନ୍ତି ବୋଲି। ମୋତେ ସେଇ ଜିନିଷଟା ସେଇ ଦିନଠୁ ଏତେ ଭଲ ଲାଗିଲା, ଆଉ ମୁଁ ଭାବିଲିନି ଯେ ମୁଁ ଏଇ ସ୍କୁଲ ଛାଡ଼ିକି ଆଉ କେବେ ଯାଇପାରିବି ବୋଲି। ତାପରେ ସେ ପିଲା ମୋତେ ଯୋଉଦିନ ଦେଖିଲା, ମୁଁ ଆସିଛି, ମୋତେ ଆସିକି କହିଲା ମ୍ୟାମ୍ ତମେ କଣ ପାଇଁ ଆସୁନଥିଲ, ମୋତେ ବହୁତ ଖୁସି ଲାଗିଥିଲା। ସେଇ ଦିନଠୁ ମୋର ଏଇ ଜର୍ଣ୍ଣିଟା ଷ୍ଟାର୍ଟ ହେଇଛି।
1: ବହୁତ ସୁନ୍ଦର ଅନୁଭୂତିର କଥା କହିଲେ, ବାସ୍ତବିକ ପିଲାମାନଙ୍କର ସ୍ନେହ ଆଦରରେ ଖୁବ ନିଜରୋପଣ ଥାଏ, ବୋଧହୁଏ ସେଇଟା ସେଇ ଜିନିଷଟି ଆପଣଙ୍କୁ ସ୍କୁଲରେ ରହିବାକୁ ଆକର୍ଷିତ କରିଛି ନୁହେଁ କି? ତାପରେ ପ୍ଲେ ସ୍କୁଲ ନିଜେ କରିବାକୁ କେମିତି କଣ ଆରମ୍ଭ କଲେ?
0: ମୁଁ ସେଇ ସ୍କୁଲରେ 4 ବର୍ଷ, ମୋର ମନେ ପଡୁଛି 4-5 ବର୍ଷ ମୁଁ କାମ କଲି, ବହୁ ଜିନିଷ ମୋତେ ଶିଖିବାକୁ ପଡ଼ିଲା, ବହୁ ଜିନିଷ ସ୍କୁଲରୁ ସେମାନେ ଟ୍ରେନିଂ ବି ଦିଅନ୍ତି, ମୁଁ ସବୁ ଟ୍ରେନିଂ ଆଟେଣ୍ଡ କରେ, ମୋତେ ବହୁତ ଭଲ ଲାଗେ। ତାପରେ ଦିନେ ସେମାନେ ମୋତେ କଲ୍ କଲେ, ତାଙ୍କର ସେ ସେଣ୍ଟରରୁ ସେଣ୍ଟର ହେଡ୍ ଫୋନ୍ କଲେ କି ୱି ଆର୍ ଗୋଇଂ ଟୁ ଓପନ୍ ଅ ନ୍ୟୁ ସେଣ୍ଟର ମୋନାଲିସା, ଇଫ୍ ୟୁ ଆର୍ ଇଣ୍ଟରେଷ୍ଟେଡ୍ ତ ଆମେ ତମକୁ ସେଠି ସେଣ୍ଟର ହେଡ୍ ଭାବରେ ନେବାକୁ ଚାହୁଁଛୁ। ତ ମୋ ପାଇଁ ଏଇଟା ଗୋଟେ ଲାଗିଲା ଯେ ଗୋଲ୍ଡେନ୍ ଅପରଚ୍ୟୁନିଟି, ଆଇ ସୁଡ୍ ଟେକ୍ ଦିସ୍। ମୁଁ ଘରକୁ ଆସିଲି, ମୋ ହଜବେଣ୍ଡଙ୍କ ସହିତ ଡିସ୍କସନ୍ କଲି, ସେ ମୋତେ କହିଲା ହଁ ତୁ ଯଦି ଅପରଚ୍ୟୁନିଟି ଆସୁଛି ତୁ ଯା। ତ ମୁଁ ଯାଇକି ସେଇ ସ୍କୁଲରେ ଜଏନ୍ କଲି ଆଜ୍ ଅ ସେଣ୍ଟର ହେଡ୍। ସେଇଠି ବି ମୁଁ ସେଣ୍ଟର ହେଡ୍ କାମ କଲା ପରେ ବହୁତ ଟ୍ରେନିଂ ସେମାନେ ଦିଅନ୍ତି, ହାଉ ଟୁ ରନ୍ ଅ ସ୍କୁଲ, ହାଉ ଟୁ ହ୍ୟାଣ୍ଡେଲ୍ ଦ ସ୍ମଲ୍ କିଡ୍ସ, ବହୁତ ସାରା ଟ୍ରେନିଂ ଦିଅନ୍ତି ଆଉ ବହୁତ ହେଲ୍ପ ବି କରେ ମୋତେ। ମୁଁ ସେଇଠି କାମ କଲି 2 ବର୍ଷ। ତାପରେ ଦିନେ ଏମିତି ସମୟ ଆସିଲା, ତାଙ୍କର କୋ ଫାଉଣ୍ଡର ଯିଏ ସେଦିନ ଆସିଥିଲେ ସେଣ୍ଟର ଭିଜିଟ୍ କରିବା ପାଇଁ, ମୁଁ ସେଇଠି ବସିଥିଲି ଆଉ ମୁଁ କଥାବାର୍ତ୍ତା ହେଇସାରିଲା ପରେ ମୁଁ ଜାଣିବାକୁ ପାଇଲି ତାଙ୍କର କୋ ଫାଉଣ୍ଡର ଯିଏ ସିଏ ବି ଭୁବନେଶ୍ୱରରୁ, ବହୁତ ଭଲ ଲାଗିଲା। ଆଉ ସେମାନଙ୍କର ପ୍ଲାନ୍ ଥିଲା ଯେ ଆମେ ଭୁବନେଶ୍ୱରରେ ବି ଯାଉଛୁ ସେଣ୍ଟର ଖୋଲିବା ପାଇଁ, ସେମାନେ କହିଲେ ଆପଣ ଆସନ୍ତୁ କେତେବେଳେ ଯଦି ଭୁବନେଶ୍ୱର ଆସୁଛନ୍ତି ଆମ ସେଣ୍ଟରକୁ ଆସନ୍ତୁ ବୁଲିକି ଯିବେ। ଆମେ ଆସିଥିଲୁ ଦିନେ ଖରା ଛୁଟିରେ, ତାପରେ ମୁଁ ଆଉ ମୋ ହଜବେଣ୍ଡ ଆମେ ଗଲୁ ତାଙ୍କ ସେଣ୍ଟରଟା ଦେଖିବା ପାଇଁ, ମୋତେ ବହୁତ ଭଲ ଲାଗିଥିଲା। ତାପରେ ମୁଁ କହିଲି ଯଦି ଆପଣ ଇଣ୍ଟରେଷ୍ଟେଡ୍ ହେବେ ଏ ସେଣ୍ଟରଟା ହ୍ୟାଣ୍ଡ ଓଭର କରିବାକୁ କି ସେଲ୍ କରିବା ପାଇଁ, ଦେନ୍ ମୁଁ ଆଇଲ୍ ବାଇ ଇଟ୍ ଫ୍ରମ୍ ୟୁ। ସେଠୁ ଇଭିନିଂରେ ଫୋନ୍ କଲେ କି ହଁ ଆମେ ସେଣ୍ଟରଟା ବିକ୍ରି କରିବୁ ଆପଣ ଯଦି ରେଡି ଅଛନ୍ତି। ମୁଁ ଆଉ ମୋ ହଜବେଣ୍ଡ ଆମେ ରାଜି ହେଇଗଲୁ, ତାର ପେପର ୱାର୍କ କରିକି ଭେରି ନେକ୍ସଟ ଡେ ଆମେ ସେଣ୍ଟରଟା ନେଲୁ। ମୁଁ ତାପରେ ଗଲି ସେଠି ବସିବା ଆରମ୍ଭ କଲି, ସ୍କୁଲଟା ଷ୍ଟାର୍ଟ କଲି, କୋଉଠି ପୋଷ୍ଟର ଲାଗିବ, କୋଉଠି କୋଉ ଟଏଜ୍ ଆସିକି ଲାଗିବ, ସବୁ ଜିନିଷ ମୋତେ କରିବାକୁ ପଡ଼ିଲା। ଯେହେତୁ ମୋର ସ୍କୁଲର ମୁଁ ସ୍କୁଲର ଓନର ଥିଲି, ମୋତେ ଷ୍ଟାର୍ଟ କରିବାକୁ ପଡୁଥିଲା, ମୁଁ କରିଲି। ତାପରେ ତାର 5-6 ଦିନ ପରେ ଦିନେ ମୋ ହଜବେଣ୍ଡଙ୍କୁ ଗୋଟେ ସାଙ୍ଗ ଫୋନ୍ କଲେ ଯେ ଆଉ ଗୋଟେ ଜାଗାଟେ ଖାଲି ଅଛି ଫରେଷ୍ଟ ପାର୍କରେ, ଯଦି ତମେ ଇଣ୍ଟରେଷ୍ଟେଡ୍ ହବ ତାହେଲେ ତମେ ଆସିକି ବୁଲିକି ଯାଅ। ମୋର ମନେ ଅଛି ମୋ ହଜବେଣ୍ଡ ଆସିକି ମୋତେ ରାତି 10ଟାରେ ସେ ଭଙ୍ଗା ଘରଟାକୁ ନେଇକି ଯାଇଥିଲେ, ଆମେ ମୋବାଇଲ ଟର୍ଚ୍ଚ ସବୁ ବୁଲି ବୁଲିକା ଦେଖିଥିଲୁ ସେ ଘରେ, ଯେହେତୁ ଇଲେକ୍ଟ୍ରିସିଟି କନେକ୍ସନ୍ ହେରିକା ନଥିଲା। ତାପରେ ଆମେ ସେ ଜାଗାଟା ନେଲୁ, ସେଠି ବି ସ୍କୁଲ ଷ୍ଟାର୍ଟ କରିଥିଲୁ।
1: ଏଇ ଯେ ସ୍କୁଲ ଯେତେବେଳେ ପ୍ରଥମ

0: ଆରମ୍ଭ କରିଥିଲେ, ସେ ସମୟର ଅନୁଭୂତି କ'ଣ କେମିତି ଥିଲା ଆମକୁ ଟିକେ କୁହନ୍ତୁ।
1: ବହୁତ କଷ୍ଟ ଥିଲା, ମୋତେ ଏକୁଟିଆ ବହୁତ କଷ୍ଟ କରିବାକୁ ପଡ଼େ। ମୋର ମନେ ଅଛି ମୋ ହଜବ୍ୟାଣ୍ଡ ପ୍ରତି 15 ଦିନରେ ଥରେ ଲେଖା ତାଙ୍କୁ ଯଦି ଛୁଟି ମିଳେ ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବେ, କାରଣ ମୁଁ ବହୁତ ସେଇଟା ମୋ ପାଇଁ ବହୁତ ଷ୍ଟ୍ରଗଲିଂ ପିରିୟଡ୍ ଥିଲା। ଆଉ ମୋ ଝିଅ ସେତେବେଳକୁ ଷ୍ଟାଣ୍ଡାର୍ଡ 2ରେ ପଢୁଥିଲା। ମୁଁ ରାତି 3ଟା ବେଳକୁ ଉଠିବୁ, ଆମେ 3 ଜଣ ଯାକ ଝିଅକୁ ମିଶେଇକି ଯିବୁ ହଂସପାଳ ଛକ ହଉ ଯୋଉ ଜାଗାରେ ସ୍କୁଲ ଆମର ଅଛି, ପେପର ଇନସର୍ଟ ଭର୍ତ୍ତି କରିବୁ, ବର୍ଷା ହଉଥିବ ଆମେ ଯାଇକି ପୋଷ୍ଟର ଲଗେଇବୁ, ଏସବୁ କାମ ଗୁଡାକ ଗ୍ରାଉଣ୍ଡ ୱାର୍କ ଆମେ 3 ଜଣ ବହୁତ ବହୁତ ମାନେ ହାର୍ଡୱାର୍କ ରେ ମୁଁ କରିଛି
0: କରିଛନ୍ତି।
1: ତାପରେ ଏମିତି ବି ସିଚୁଏସନ୍ ଆସିଛି, ସ୍କୁଲ ଭ୍ୟାନ୍ ମୋର ଚାଲିଥିବ, ଦିନେ ଡ୍ରାଇଭର ପଳେଇଲା, କହିଲା ମୋର ଗାଁକୁ ଯିବାର ଅଛି, କିଛି ବି ଗୋଟେ କାରଣ ନେଇକି ମୁଁ ଏବେ ଆଉ ଆସିପାରିବିନି। ତ ମତେ ବହୁତ ବ୍ୟସ୍ତ ଲାଗିଲା କେମିତି ମୋ ଛୁଆ ସ୍କୁଲକୁ ଆସିବେ, ସେମାନେ ଯୋଉଠି ଆସିବାକୁ ଭଲ ପାଉଛନ୍ତି ସେଇଟା କେମିତି ମିସ୍ ନ ହବ। ତ ମୁଁ ବସିଥିଲି, ମୋ ଭାଇକି ଦିନେ ଫୋନ କଲି, ମୁଁ କହିଲି ଏମିତି ମତେ ବହୁତ ଅସୁବିଧା ହେଇଛି, କଣ କରିବି ନା, ତତେ କେତେବେଳେ ଡ୍ରାଇଭର ଦରକାର? ମୁଁ କହିଲି ମତେ କାଲି ସକାଳ 7ଟାରେ ମୋ ପିଲାମାନେ ଆସିବେ। ନା ଲିଷ୍ଟ ବନା, କୋଉଠୁ କୋଉ ପିଲା ଉଠିବେ, ଫୋନ ନମ୍ବର ଦବୁ ମତେ। ସିଏ ମୋ ପାଖରେ ମାସେ 1.5 ମାସ ଆଜ୍ ଅ ଡ୍ରାଇଭର ସେ କାମ କରିଛି। ବହୁତ ଲୋକ ଆସିକି କୁହନ୍ତି ମ୍ୟାଡମ ଆପଣଙ୍କର ସ୍କୁଲ, ଆପଣ ପ୍ରିନ୍ସିପାଲ, ଆପଣ ଭାଇ ଗୋଟେ ଡ୍ରାଇଭର, ଆପଣ ଖରାପ ଲାଗୁନି? ମୁଁ କହିଲି କାମରେ କଣ ଖରାପ ଅଛି, କାମ ହଉଛି ଆମକୁ ଭଗବାନ ଦେଇଛନ୍ତି, ଆମେ ଯଦି ସେ ଜବ୍ଟାକୁ ନେଇପାରୁଛେ ଆଜ୍ ଅ ପ୍ରାଇଡ୍, ଆଠୁ ବଡ ଜିନିଷ ମୋ ପାଖରେ କିଛି ନାହିଁ।
0: ତାପରେ ସିଏ ତ ଆପଣଙ୍କର ଭାଇ, ଆପଣ ତାଙ୍କର ଭଉଣୀ, ଯଦି ଭାଇ ଭଉଣୀ ପରସ୍ପରକୁ ଗୋଟେ ଏମିତି ଅସୁବିଧା ସମୟରେ ସାହାଯ୍ୟ ନ କରିବେ କିଏ କରିପାରିବ?
1: ମତେ ସ୍କୁଲ ପାଇଁ କାମ କଲା ବେଳକୁ କିଛି ବି କଷ୍ଟ ଲାଗେନି, ମାନେ ମୁଁ ଭେରି ଏନର୍ଜେଟିକ ଥାଏ, ସକାଳୁ ମତେ ଯିବାକୁ ପଡିବ ସ୍କୁଲ, ଏଇ କାମ କରିବାର ଅଛି, ଛୋଟ ପିଲାମାନେ ଆସିବେ, ବେଳେବେଳେ ପିଲା ଆସିକି କାନ୍ଦି କାନ୍ଦିକା କୁଣ୍ଢେଇ ପକେଇବେ, ଆଉ ସିଏ ଜାଣିନଥିବେ ତାଙ୍କ ସାମ୍ନାରେ କିଏ ଅଛି, କାନ୍ଦି କାନ୍ଦିକା ବାନ୍ତି ବି ବହୁତ ଥର ମୋ ଉପରେ କରିଛନ୍ତି, ଚୁଟି ଟଣାଟଣି କରନ୍ତି। ଠିକ ଅଛି, ଛୋଟ ପିଲା, ସେମାନେ କିଛି ଜାଣିନାହାନ୍ତି। ସେଇ ପିଲା ବି ଦିନେ 3-4 ଦିନ 15 ଦିନ ପରେ ସେଟ୍ ହେଇଗଲା ପରେ କାନ୍ଦ ବନ୍ଦ ହେଇଯିବ, ସେ ଆସି କହିବେ ମ୍ୟାମ ତୁ କାଇଁ 2 ଦିନ ହବ ଆସୁନଥିଲୁ? ତ ବିନ୍ଦିଟା ବହୁତ ସୁନ୍ଦର ଲାଗିଛି, ଆଠୁ ବଡ଼ ଉପହାର କଣ ଅଛି
0: କଣ ଅଛି। ବାସ୍ତବିକ ଆପଣଙ୍କ ସ୍କୁଲରେ ଯୋଉ ଟାଇମ୍ ଟେବୁଲ୍ ରହିଛି ସମୟ ନିର୍ଘଣ୍ଟ, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଆମର ସକାଳ 9ଟାରେ ପିଲାମାନେ ଆସନ୍ତି,
0: ଆଜ୍ଞା,
1: ସ୍କୁଲକୁ ଆସିଲା ମାତ୍ରକେ ତାଙ୍କୁ ଶିଖା ହେଇଛି ତମ ନିଜ ଜୋତା ନିଜେ ଓହ୍ଲେଇବ, ସୁ ରାକ୍ରେ ରଖିବ, ସ୍କୁଲ ବ୍ୟାଗ୍ ତମର କ୍ଲାସରୁମ୍ରେ ରଖିବ, ୱାଟର ବଟଲ, ଟିଫିନ୍ ବକ୍ସ, ସମସ୍ତେ ନିଜେ ନିଜର କୋଉଠି କରାହେଇଛି ତାଙ୍କ ଡେ 1ରୁ ତାଙ୍କୁ ଶିଖା ହେଇଛି ଏଇ ଜାଗାରେ ତମେ ରଖିବ, ସେମାନେ କରିବେ। ତାପରେ ତାଙ୍କର 9 to 9:30, 9:40 ଆଉଟଡୋର ପ୍ଲେ କରିବେ, ସେମାନେ ତାଙ୍କ ବୟସର ପିଲାଙ୍କ ସହିତ ଯେତେ ଖେଳିବେ ତାଙ୍କର ଇଣ୍ଟ୍ରା ପର୍ସନାଲ ସ୍କିଲ ଯୋଉଟା ଥାଏ, ପିଲା ପିଲାଙ୍କ ସହିତ ମିଶିବ ଖେଳିବ, ତାଙ୍କର ଫିଜିକାଲ ଗ୍ରୋଥ ବି ହବ। ଯୋଉ ପିଲା କଥା କହିପାରୁନି, ଛୋଟ ଛୋଟ କଥାରେ ସେମାନେ କଥା କହିବା ବି ମୋ ଆଗରେ ବହୁତ ପିଲା ଶିଖିକି ମୋ କ୍ୟାମ୍ପସରୁ ବାହାରିକି ଯାଇଛନ୍ତି। ତାପରେ ସେମାନେ ଖେଳି ସାରିଲା ପରେ କ୍ଲାସରୁମ୍ ଭିତରକୁ ଆସନ୍ତି, ତାଙ୍କର ସର୍କଲ ଟାଇମ୍ ହୁଏ, ତାଙ୍କର ପ୍ରେୟାର ହବ, ତାପରେ ପ୍ରେୟାର ପରେ ୟୋଗା ଥାଏ, ୟୋଗା ପରେ ତାଙ୍କର କ୍ଲାସରୁମ୍ ଆକ୍ଟିଭିଟି ଥାଏ। କ୍ଲାସରୁମ୍ ଆକ୍ଟିଭିଟି ଆମର ଏମିତି ହେଇଥାଏ, ଦିନେ ଦିନେ FMS ଥାଏ, ଯୋଉଟାକି ଆମେ ଫାଇନ୍ ମୋଟର ସ୍କିଲ୍ କହୁ, ଯୋଉଥିରେ ପିଲାମାନଙ୍କର ପିନ୍ସର୍ ଷ୍ଟ୍ରଙ୍ଗ ହୁଏ। ପିନ୍ସର୍ କଣ ପାଇଁ ଆମେ ଷ୍ଟ୍ରଙ୍ଗ କରୁ, ତାକି ତାକୁ ଇନ୍ ଫ୍ୟୁଚର ରାଇଟିଂ କଲାବେଳେ କିଛି ଅସୁବିଧା ନ ହଉ, ସେଥିପାଇଁ ଆମେ ବହୁତ ପ୍ରକାର ଆମର ମଣ୍ଟିସରୀ ଟଏଜ୍ ଅଛି କ୍ଲାସରୁମ୍ ଭିତରେ, ସେମାନଙ୍କୁ ଆମେ ଏଭ୍ରି ଅଲ୍ଟରନେଟ୍ ଡେ କିଛି ନା କିଛି ନୂଆ ଜିନିଷ କରେଇବା ପାଇଁ କରୁ। ତାପରେ ସେମାନଙ୍କର ଟିଫିନ୍ ବ୍ରେକ୍ ହୁଏ, ସେମାନେ ନିଜେ ଟିଫିନ୍ ଖୋଲିବେ, ଖାଇବେ, ନିଜେ ହାତ ନିଜେ ଧୋଇବେ, ଖାଇସାରିଲା ପରେ ଯୋଉ ଖାଇବା ତଳେ ପଡିଥିବ ସେମାନେ ନିଜେ ସଫା କରିକି ନେଇକି ଡଷ୍ଟବିନ୍ରେ ପକେଇବେ। ଆମେ ଖାଲି ତାଙ୍କୁ ଖାଲି ଜଗିକି ଥାଉ, ଇନଷ୍ଟ୍ରକ୍ସନ୍ ଦଉ, ବାବା ୟୁ ହାଭ୍ ଟୁ ଡୁ ଦିସ୍, ସେମାନେ ଏକ୍ଜାକ୍ଟଲି ଫଲୋ କରନ୍ତି। ଖାଇସାରିଲା ପରେ ଅଗେନ୍ ସେମାନେ 5-10 ମିନିଟ ଖେଳିବେ ବାହାରେ ଯାଇକି, ଯୋଉଟାକି ଆମେ ଗ୍ରସ୍ ମୋଟର ସ୍କିଲ୍ କହୁଛୁ। ପିଲା ଯେତେ ବାହାରେ ଖେଳିବ ତାର ଫିଜିକାଲ ଡେଭଲପମେଣ୍ଟ ହବ, ଗୋଡ଼ ହାତ, ବଲ୍ଟା ଫୋପାଡୁଛି ତାର କଣ ହଉଛି, ସେତେବେଳେ ତାର ହାତ ମସଲ ହଉଛି ପାୱାର ସେ ପାଉଛି, ଦୌଡୁଛି ଯେତେବେଳେ ତାର ଗୋଡ ମସଲ ଡେଭଲପ କରୁଛି। ଛୋଟ ପିଲା ଏଇ ଟାଇମ୍ରେ ସେମାନଙ୍କର ଡେଭଲପମେଣ୍ଟ ବହୁତ ସାରା ହୁଏ। ତ ସେମାନେ ଖେଳିଲେ, ଖେଳି ସାରିଲା ପରେ ସେମାନେ ପୁଣି ଥରେ କ୍ଲାସ ଭିତରକୁ ଆସନ୍ତି, ଯୋଉଥିରେ ତାଙ୍କର ଆର୍ଟ ଆଣ୍ଡ କ୍ରାଫ୍ଟ ଆମେ ବହୁତ ସାରା କରୁ, କୋଉଦିନ ଅରିଗାମି ବି ଥାଏ, ଅରିଗାମି ଆଉ ଟେକ୍ନିକ୍ ଅଫ୍ ଜାପାନିଜ୍ ୱେ ଅଫ୍ ଟିଚିଂ, ଯୋଉଥିରେ କି ସେମାନେ ପେପର ଫୋଲ୍ଡ କରିକି ଟଏଜ୍ କିଛି ବନେଇଲେ, ଫୁଲ କିଛି ବନେଇଲେ, ପେପର ବ୍ୟାଗ୍ ବନେଇଲେ, କୋଉଦିନ ଏଇଟା ସେମାନଙ୍କୁ ଶିଖାଯାଇଥାଏ। ଦେନ୍ ସେମାନେ ଗଲା ପୂର୍ବରୁ ଅଗେନ୍ସ ଲୋକା ଚାଣ୍ଟିଂ ହୁଏ, ତାପରେ ସେମାନେ ଘରକୁ ଯାଆନ୍ତି।
0: ପିଲାମାନଙ୍କର ସୁରକ୍ଷାକୁ ଆପଣ କେମିତି ରକ୍ଷା କରନ୍ତି? ସବୁଠୁ ବଡ କଥା ହେଲା ଯେତେବେଳେ ସେମାନେ ଘରକୁ ଯାଉଛନ୍ତି ସେତେବେଳେ ସେମାନେ

0: ଏଣ୍ଟରପ୍ରେନର ଏବେ ତ ଗଭର୍ଣ୍ଣମେଣ୍ଟ ଦଉଛନ୍ତି ବହୁତ ସାରା ଲୋନ, ଏଇଟା ଏଥିପାଇଁ ବି ଲୋନ ନେଇପାରିବେ।
1: ମିଳିପାରିବ।
0: ଆଜ୍ଞା,
1: ଆଉ ଗୋଟେ କଥା ହେଲେ ତାଲିମ କ'ଣ ନବାକୁ ପଡିବ ବିଶେଷ ଭାବରେ
0: ଆପଣଙ୍କୁ ମୁଁ ହଉଛି କହିବି ଗୋଟେ ଏଣ୍ଟିଟି ଯୋଉଟା ନର୍ସରୀ ଟିଚର୍ସ ଟ୍ରେନିଂ ଆପଣଙ୍କୁ ଗୋଟେ ନିହାତି ଭାବେ ନବାକୁ ପଡିବ। ପ୍ଲସ ଆପଣ ଏଇ ଫିଲ୍ଡକୁ ଆସିବା ପୂର୍ବରୁ ଆପଣ ଗୋଟେ ସ୍କୁଲରେ କାମ କରନ୍ତୁ, 5-6 ବର୍ଷ କାମ କରିବେ। କାମ କଲେ କିଛି ଶିଖିବେ, କେମିତି ଛୋଟ ପିଲାକୁ ମୁଁ ହ୍ୟାଣ୍ଡେଲ କରିବି, ତାକୁ ମୁଁ ରାଗି ପାରିବିନି, କାରଣ ଗୋଟେ ସିଏ ତା ମାଆକୁ ଛାଡିକି ଆମ ପାଖକୁ ଆସୁଛି। ସେ କାଲି ସକାଳେ କଣ ସେ ଆସିବନି ଆମ ସେଣ୍ଟରକୁ,
1: ଅନୁଭୂତି ନବାକୁ ପଡିବ।
0: ଆଜ୍ଞା,
1: ଗୋଟେ ବିଦ୍ୟାଳୟରେ କାମ କରିକି ଯଦି ଅନୁଭୂତି ଆପଣ ସାଉଣ୍ଟି ପାରିବେ ତାହେଲେ ଭଲ ଭାବରେ କାମ କରିପାରିବେ। ଏଇ ଟିକକ ଆଗରୁ ଆପଣ କଥାବାର୍ତ୍ତା ଭିତରେ କହୁଥିଲେ ଆପଣ ଜଣେ ସ୍ପୋର୍ଟସମ୍ୟାନ।
0: କ୍ଲାସ ସିକ୍ସ ଥ୍ରୁ ମୁଁ ମୋର ମନେ ଅଛି ମୁଁ କ୍ଲାସ ସିକ୍ସ ଅନୱାର୍ଡସ୍ ରୁ ମୁଁ ସ୍ପୋର୍ଟସ ପାଇଁ ପ୍ରାକ୍ଟିସ କରିବା ଆରମ୍ଭ କଲି। ମୁଁ ସେତେବେଳେ ୟୁନିଟ୍ ଟୁ ଗର୍ଲସ ହାଇସ୍କୁଲରେ ପଢୁଥିଲି।
1: ଆଜ୍ଞା,
0: ସେଇଠି ମୁଁ ଖେଳିବାକୁ ଯାଏ, କାରଣ ମୋତେ ଖେଳିବା ପାଇଁ ସେଇ ଦିନରୁ ବହୁତ ଆଗ୍ରହୀ ଥିଲି। ମୁଁ ସ୍କୁଲ ପାଇଁ ଖେଳିଛି, ଷ୍ଟେଟ ଲେବୁଲ ପାଇଁ ଖେଳିଛି, ଯେତେବେଳେ ମୁଁ ରାଣୀହାଟ ହାଇସ୍କୁଲରେ ପଢୁଥିଲି କଟକ ଡିଷ୍ଟ୍ରିକ୍ଟ ପାଇଁ ବି ଖେଳିଛି। ସେତେବେଳେ ମୁଁ ସର୍ଟ ଡିଷ୍ଟାନ୍ସ ରନିଂ କରୁଥିଲି, ତାପରେ ଆଜିକା ଡେଟ୍ରେ ମୁଁ ଲଙ୍ଗ ଡିଷ୍ଟାନ୍ସ ରନିଂ କରୁଛି। ମୁଁ ଏବେ ରିସେଣ୍ଟଲି 42 କିଲୋମିଟର ମୁମ୍ବାଇ ମାରାଥନ ଯୋଉଟା ମୁଁ ସେଟା କମ୍ପ୍ଲିଟ କରିଛି। ତାପରେ ମୁଁ ସାଇକ୍ଲିଂ କରେ, ସାଇକ୍ଲିଂ ବି ମୁଁ ଲଙ୍ଗ ଡିଷ୍ଟାନ୍ସ କରୁଛି। ବାଙ୍ଗାଲୋରରୁ ମୈସୁର ଥରେ ଯାଇଥିଲି, ତାପରେ ମୋର ରେଗୁଲାର ପ୍ରାକ୍ଟିସ ରୁହେ, ପିପିଲି ବାଇପାସ୍ ପର୍ଯ୍ୟନ୍ତ ଯାଏ, ଫେରେ 50-60 କିଲୋମିଟର ମୁଁ ରେଗୁଲାରଲି କରୁଛି।
1: ବହୁତ ସୁନ୍ଦର କଥା। ଆଉ ସବୁ କଣ ରୁଚି ରହିଛି ଆପଣଙ୍କର?
0: ମୁଁ ମୋର ଫ୍ରି ଟାଇମରେ ମୋର ଗାର୍ଡେନ ଗୋଟେ ଅଛି ଆମ ଘର ଛାତ ଉପରଟା, ମୁଁ ବହୁତ ସାରା ଗଛ ଲଗେଇଛି। ତା ଛଡା ମୁଁ ମଣ୍ଡଲା ଆର୍ଟ କରେ ଆଉ ପ୍ୟାଚ୍ ୱାର୍କ କାମ କରେ। ପ୍ୟାଚ୍ ୱାର୍କ ହଉଛି ଛୋଟ ଛୋଟ କନା କାଟିକି କ୍ୱିଲ୍ଟ ବନେଇବା, ସେଇଟା ମୁଁ କାମଟା କରେ।
1: ଆଜ୍ଞା, ମଣ୍ଡଳ ଆର୍ଟରେ ଆପଣ ପ୍ରାୟତଃ କୋଉ ଚିତ୍ର କରିଥାନ୍ତି?
0: ମଣ୍ଡଳ ଆର୍ଟରେ ମୁଁ ଜଗନ୍ନାଥଙ୍କୁ ବହୁତ କରିଛି। ବାଙ୍ଗାଲୋରରେ ଗୋଟେ ହୋଟେଲ ଅଛି, ସେ ହୋଟେଲ ଭିତରେ ସବୁ ଯେତିକ ପେଣ୍ଟିଂ ଲାଗିଛି ସେ ଓନର ମୋଠୁ କିଣିଥିଲେ। ଆଜି ବି ମୋତେ ଅର୍ଡର ଆସେ, ମୁଁ ଯେତିକି ନେଇପାରେ ମାସକୁ 4-5 ମଣ୍ଡଳ ଆର୍ଟ କରିକି ମୁଁ ବିକ୍ରି କରେ।
1: ଆଜ୍ଞା,
0: କ୍ୱିଲ୍ଟ ବି ସେମିତି। ଦିନେ ହଠାତ୍ ଘରେ ବସିଥିଲି, ଜଣେ କଷ୍ଟମର ମୋତେ ଫୋନ କଲେ କି ମ୍ୟାଡାମ ଆପଣ କ୍ୱିଲ୍ଟ କରୁଛନ୍ତି, ମୋ ଛୋଟ ବେବିର ମୁଁ ରଖିଛି ଡ୍ରେସ ସବୁ, ଆପଣ ସେଇ କନା ୟୁଜ କରି ଗୋଟେ ମେମୋରି କ୍ୱିଲ୍ଟ ବନେଇ ପାରିବେ କି? ମୁଁ କହିଲି ହଁ ନିଶ୍ଚିନ୍ତ ବନେଇଦେବି, ତ ମୋତେ କିନ୍ତୁ 10-15 ଦିନ ଟାଇମ ଦରକାର ନା? ହଁ ଠିକ ଅଛି। ତ ମୁଁ ସେଇଟା ତାଙ୍କୁ ବନେଇକି ଦେଇଥିଲି, ସେ ବହୁତ ଖୁସି ହେଇଥିଲେ, ବହୁତ ସୁନ୍ଦର ଫିଡ୍ବ୍ୟାକ୍ ମୋତେ ମିଳିଥିଲା।
1: ଆପଣ ପ୍ଲେ ସ୍କୁଲ ଚଲାଉଛନ୍ତି, ଏତେ ଗୁଡିଏ ରୁଚି ଆଉ ଆଗ୍ରହର କାମ ମଧ୍ୟ ଅଛି, ଏତେ ସବୁ ରୁଚି ଆଗ୍ରହର କାମ, ୟା ଭିତରେ ଆପଣଙ୍କର ପ୍ରତିଦିନର ଦିନଚର୍ଯ୍ୟା କଣ କେମିତି ଚାଲେ?
0: ମୁଁ ସକାଳ 4 ଉଠେ, 4 ଉଠିକି ମୁଁ ପ୍ରାକ୍ଟିସ ପାଇଁ ବାହାରି ଯାଏ ଘରୁ 5:15, ମ୍ୟାକ୍ସିମମ 5:30। ମୁଁ 9 ପର୍ଯ୍ୟନ୍ତ ମୁଁ ପ୍ରାକ୍ଟିସ କରେ, ଆସିକି ଫ୍ରେଶ ହେଇକି ମୁଁ ସ୍କୁଲ ଯାଏ। ସ୍କୁଲରୁ ଆସିଲା ପରେ ମୁଁ ସ୍କୁଲ ବାଇ 1:30 ମୁଁ ଘରକୁ ଆସିଯାଏ, ସେଇ 2-3 ଘଣ୍ଟା ମୁଁ ଟିକେ ବ୍ରେକ୍ ନିଏ। ତାପରେ ମୁଁ ଇଭିନିଂରେ ମୋର ଯଦି କିଛି ଅର୍ଡର ଥାଏ, ଆର୍ଟ ୱାର୍କ ଥିବ କି ପ୍ୟାଚ୍ ୱାର୍କର କିଛି ବି ଅର୍ଡର ଥାଏ, ମୁଁ ସେ କାମ ଗୁଡ଼ାକ ଧୀରେ ଧୀରେ ଷ୍ଟାର୍ଟ କରେ। ତାପରେ ସନ୍ଧ୍ୟାବେଳେ ମୋର ଗାର୍ଡେନ ଅଛି, ତାକୁ ପାଣି ଦେବାକୁ ପଡ଼େ, ଗଛ ଗୁଡ଼ାକର କେୟାର ନେବାକୁ ପଡ଼େ, ସେଇଥିରେ ବି ମୁଁ କିଛି ସମୟ କାଟେ।
1: ପରିବାରରେ ଆଉ କିଏ ସବୁ ଅଛନ୍ତି?
0: ମୋ ହଜବ୍ୟାଣ୍ଡ ଅଛନ୍ତି, ମୋର ଗୋଟେ ଟିନ୍ ଏଜ୍ ଝିଅ ଅଛି, ଶାଶୁ ଅଛନ୍ତି 80 ବର୍ଷ, ବାବା ଚାଲିଗଲେଣି 2 ବର୍ଷ ହବ ଶ୍ୱଶୁର, ଆଉ ଗୋଟେ 2 ବର୍ଷର ଗୋଟେ ବିଲେଇ ଅଛି ଟୁଙ୍ଗୁରି, 8 ବର୍ଷର ଗୋଟେ କଇଁଚ ଅଛି ଜୁଲିଓ ତା ନାଁ।
1: ଆଚ୍ଛା,
0: ଫ୍ୟାମିଲିରେ ଏତିକି ଜଣ ଅଛି।
1: ବହୁତ ବଢିଆ। ସ୍ୱାମୀ ଆପଣ କହୁଥିଲେ ବାଙ୍ଗାଲୋରରେ ରୁହନ୍ତି?
0: ଆଜ୍ଞା।
1: କେମିତି କଣ ଚାଲେ ସିଏ ବାଙ୍ଗାଲୋରରେ, ଆପଣ ଏଠି ଝିଅକୁ ନେଇକିରି ଶାଶୁଙ୍କ ସହିତ, ତାଙ୍କ ଅନୁପସ୍ଥିତି ଅନୁଭବ ହୁଏ?
0: ସେମିତି ତ ଦେଖିବାକୁ ଗଲେ କେବେ ହୁଏନି, କାରଣ ଦିନ ଯାକର ବହୁତ ସାରା କାମ ଥାଏ ଯୋଉଟାକି ମୁଁ କରିଦିଏ। ଯେତେବେଳେ ତାଙ୍କର ଦରକାର ପଡେ କି ଅଫିସିଆଲ ତାଙ୍କର କିଛି କାମ ଥିବ, ସେ ଆସନ୍ତି, ଭେରି ଫ୍ରିକ୍ୱେଣ୍ଟଲି ସେ ଟ୍ରାଭେଲ କରନ୍ତି ଭୁବନେଶ୍ୱର। ଅଦରୱାଇଜ ମୋତେ କିଛି ଅସୁବିଧା ହବନି, କାରଣ ଯେତେବେଳେ ମୋ ଶାଶୁ ଶ୍ୱଶୁର ଦେ ଆର୍ ଭେରି କୋପରେଟିଭ, ସେମାନେ ମୋତେ କେବେ କିଛି ବି ଜିନିଷର ଆବସେନ୍ସ ଫିଲ୍ କରିବାକୁ ଦିଅନ୍ତିନି। ସେମାନେ କୁହନ୍ତି ବାବା ମା ଅଛନ୍ତି, ତୁ କଣ ପାଇଁ ଚିନ୍ତା କରୁଛୁ, ମୋ ଶ୍ୱଶୁର ଆଜି ନାହାନ୍ତି, ମୋର ମନେ ଅଛି ସେଦିନ ମୁଁ ଯଦି ସ୍କୁଲ ବାହାରିଥିବି ଗାଡିଟା ଅସନା ହେଇଥିବ, ଆରେ ତୁ ବା ସ୍କୁଲ ଯିବୁ ଗାଡି କଣ ଏତେ ଅସନା କରି ରଖିଛୁ, ଗାଡି ସେ ପୋଛିଦେବେ, ମୁଁ ଯେପର୍ଯ୍ୟନ୍ତ ଘରକୁ ନ ଆସିଥିବି ବାବା ମା ଦି ଜଣ ଯାକ ଡୋର ପାଖରେ ବସିଥିବେ।
1: ଝିଅ ଆପଣଙ୍କର କଣ କରୁଛି?
0: ମୋ ଝିଅ ଏବେ ଗ୍ରାଜୁଏସନ କରିବ ବାଙ୍ଗାଲୋରରେ ଯାଇକି।
1: ଆପଣଙ୍କ କଥାରୁ ଆମେ ଜାଣୁଛୁ ଯେ ଆପଣଙ୍କର ଗୋଟେ ସୁଖୀ ପରିବାର, ତେବେ ଗୋଟେ ସୁଖୀ ପରିବାରକୁ ଗଢିବାରେ ତାକୁ ଅତୁଟ କରି ରଖିବା।

0: କରେ। ଜଣେ ନାରୀର ଭୂମିକା ସମ୍ପର୍କରେ ଆମେ ସମସ୍ତେ ଜାଣୁ, ଆପଣ ତ ଜଣେ ନାରୀ, ନିଜ ହିସାବରେ ଆପଣ ଆପଣଙ୍କ ଘରକୁ କେମିତି ବାନ୍ଧିକି ରଖିଛନ୍ତି ବୋଲି ଯଦି ପଚାରିବା କ'ଣ କହିବେ?
1: ଏ ବ୍ୟସ୍ତବହୁଳ ଜୀବନ ଭିତରେ ବି ଘର ପାଇଁ ଟାଇମ୍ ନିଶ୍ଚିନ୍ତ ସମୟ କାଢ଼ିବାକୁ ପଡ଼ୁଛି, ଆଉ ପଡ଼େ ବି। ଆଉ ମୋତେ କୋଉଠି ବି ସମୟ ଯଦି ମିଳେ ମୁଁ ନିଶ୍ଚିନ୍ତ ସମୟ କାଢ଼େ, ଆଉ ମୋ ଶାଶୁ ଶ୍ୱଶୁରଙ୍କୁ ଯେମିତି ହେଲେ ତାଙ୍କ ସହିତ କିଛି ସମୟ କାଟେ, ତାଙ୍କ ସହିତ କଥାବାର୍ତ୍ତା କରେ। ଯେହେତୁ ସେମାନେ ବୟସ୍କ ଲୋକ, ସେମାନେ ଚାହୁଁଛନ୍ତି ତାଙ୍କ ସହିତ କିଏ ଗୋଟେ ଆସି କଥା ହଉ। ତାପରେ ମୋତେ ଲାଗେ ଯେ ଗୋଟେ ସ୍ତ୍ରୀ ହିସାବରେ ଆମେ ସମସ୍ତଙ୍କୁ ଯଦି ଆମର ମଧୁର ବଚନ ଆଉ ଭଲ ବ୍ୟବହାରରେ ଯଦି ଜଣକୁ ବାନ୍ଧିକି ରଖିପାରୁଛ, ଆଠୁ ବଡ଼ ଉପହାର କ'ଣ ହେଇପାରିବ?
0: ବାସ୍ତବିକ ଜଣକୁ ଯଦି ଆମେ ଦୁଇପଦ ଭଲ କଥା କହିପାରିବା, ସ୍ନେହ ଆଦର ଭଳିଆ କଥା, ସମ୍ପର୍କକୁ ସୁନ୍ଦର କରିବାରେ ବେଶୀ ସମୟ ଲାଗିବ। ତେବେ ଏଇସବୁ ତ ଠିକ ଅଛି, ସ୍ନେହ ଆଦର କଥା ଠିକ ଅଛି, ଆପଣ ଯେମିତି କହିଲେ ମଧୁର ବଚନ ଠିକ ଅଛି, କିନ୍ତୁ ବେଳେବେଳେ କ'ଣ ହୁଏ ନା, ଯେହେତୁ ବ୍ୟକ୍ତିଗତ ଜୀବନ ସହିତ ଗୋଟେ ପେସାଗତ ଜୀବନ ମଧ୍ୟ ଆମର ଥାଏ, କିଛି ଜିନିଷକୁ ନେଇ କିଛି ଉଚ୍ଚାକାଂକ୍ଷା ବେଳେବେଳେ ମନକୁ ଆସିଯାଏ।
1: ଆଇ ଲିଡ୍ ଅ ଭେରି ସିମ୍ପଲ ଲାଇଫ, ମୋର ଏମିତି କିଛି ବହୁତ ଉଚ୍ଚ ଆଶା ତ ନାହିଁ। ମୁଁ ଯୋଉଠି ବି ଅଛି, ମୁଁ ଛୋଟ ପିଲାଙ୍କର ସ୍କୁଲ ଚଲଉଛି, ମୁଁ ବହୁତ ଖୁସି ଅଛି, ଆଉ ଏଇଟାକୁ ମୁଁ ଆଗକୁ ବି କଣ୍ଟିନ୍ୟୁ ରଖିବି। ମୁଁ ଜାଣିନି କାଲି ସକାଳେ ଯଦି ଆଉ ଗୋଟେ ବି ସ୍କୁଲ ଖୋଲିବାକୁ ପଡିବ କି ଅପରଚୁନିଟି ଆସିବ, ଆଇ ଏମ୍ ଅଲସୋ ରେଡି ଫର ଦାଟ। ମୁଁ ସେଇଟା ଆଉ ଗୋଟେ ସେଣ୍ଟର ବି ଖୋଲିବି, ତ ମୁଁ ଏଇଥିରେ କଣ୍ଟିନ୍ୟୁ କରିବି। ତା ଛଡା ମୋତେ ଆଇରନ୍ ମ୍ୟାନ୍, ଯୋଉଟାକି ସୁଇମିଂ, ରନିଙ୍ଗ ଆଉ ସାଇକ୍ଲିଂ, ତିନିଟା ଇଭେଣ୍ଟକୁ ନେଇକି ଆମକୁ କରିବାକୁ ପଡିବ, ମୁଁ ସେଇଟା ପାଇଁ ନିଜକୁ ଟ୍ରେନ୍ କରିବି। ଆପାର୍ଟ ଫ୍ରମ୍ ଦିସ୍, ଯଦି ଇନ୍ ଫ୍ୟୁଚର ମୋତେ କୋଉଠି ମୋ ହଜବେଣ୍ଡକୁ ତାଙ୍କ ବିଜନେସରେ ସାହାଯ୍ୟ କରିବାକୁ ପଡିବ, ୱେର୍ ଏଭର୍ ହି ନିଡ୍ସ ମି, ଆଇ ବି ଦେୟାର୍ ଟୁ ସପୋର୍ଟ ହିମ୍।
0: ଆଜ୍ଞା, ଆପଣଙ୍କ ସହିତ ଆଲୋଚନା କରିକିରି କଥା ହେଇକିରି ଆଜି ବହୁତ ଭଲ ଲାଗିଲା। ଏଇ ଆଲୋଚନାକୁ ସରିବା ପୂର୍ବରୁ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବୁ, ଯେ ଜୀବନରେ ଖୁସିରେ ରହିବାର, ପରିବାର ସହିତ ଭଲରେ ରହିବାର ସେ ମୂଳ ମନ୍ତ୍ରଟି କ'ଣ ଆପଣଙ୍କ ଦୃଷ୍ଟିରେ?
1: ମୋତେ ଲାଗେ ଅନ୍ୟକୁ ସୁଧାରିବା ପୂର୍ବରୁ ନିଜକୁ ଆଗ ସୁଧାରନ୍ତୁ। ବାହାର ଲୋକର କୁଗୁଣ ଚର୍ଚ୍ଚା କରିବା ପୂର୍ବରୁ ନିଜ ଭିତରେ କ'ଣ ଆମର ଅଛି ସେଇଟା ଯଦି ଆମେ ବାହାର କରିପାରିବା ତାହେଲେ
0: ଭଲ ହବ।
1: ଆମେ ଆଜି ଭଲ ହେଇପାରିବା ତାହେଲେ ସାନା ଲୋକ ଆମକୁ ଆଜ୍ ଅ ଭଲ ପର୍ସନ୍ ହିଁ ସିଏ ଆମକୁ ଆକ୍ସେପ୍ଟ କରିବ। ଯଦି ମୁଁ ଖରାପ ହେବି ତାହେଲେ ସାନା ଲୋକଟା ଖରାପ ଭାବରେ ହିଁ ସବୁବେଳେ ମୋତେ ଗ୍ରହଣ କରିବ ନା।
0: ମାନେ ଆପଣଙ୍କର କହିବାର କଥା ହେଲା ଯେ ଅନ୍ୟଠାରେ କୌଣସି ଦୁର୍ଗୁଣକୁ ଦେଖିବା ପୂର୍ବରୁ ନିଜେ ଭଲ ଗୁଣର ଅଧିକାରୀ ହବା ଦରକାର, ଯାହାଫଳରେ ସବୁ ଠିକ ହେଇପାରିବ। ତେବେ ଶେଷରେ ଆଜି ଆପଣଙ୍କୁ ଶୁଣୁଥିବା ଆମର ଏଇ ନାରୀ ମହଲ କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନେ, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ସମସ୍ତେ ଜୀବନରେ କିଛି ନା କିଛି କାମ କରିବା ନିହାତି ଦରକାର, ଆଉ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ନିହାତି ଦରକାର। ଆଜିକା ଯୁଗରେ କାମ କିଛି ଛୋଟ ନଥାଏ କି ବଡ଼ ନଥାଏ, ଆମେ ଯାହା ବି କରିବା ବାଏ ହାର୍ଟ ଆମେ ଏଇଟା କରିବା ଦରକାର, ଆଉ ପ୍ୟାସନ୍ ଥିବା ଦରକାର। କାଲି ସକାଳେ ଝଡ଼ ବର୍ଷା ଯାହା ବି ହଉ, ଆମକୁ ଆମ କର୍ମକ୍ଷେତ୍ରକୁ ଯିବାର ଅଛି, ମୋତେ କାମ କରିବାର ଅଛି। ଯଦି ଆମେ ବାଏ ହାର୍ଟ ଆମେ ଏଇଟାକୁ ନେଇଛେ, ହ୍ୱାଟ୍ ମେ କମ୍ସ ଆମକୁ ଏଇଟା କରିବାକୁ ପଡିବ, ଆଉ କରିବା ହିଁ କଥା। ଆପଣ ଯଦି ଆଜି ନିଜ ଗୋଡ଼ରେ ନିଜେ ଛିଡ଼ା ହେଇକି 10 ଟଙ୍କା ବି ଆପଣ ଯଦି ରୋଜଗାରକ୍ଷମ ହେଇପାରୁଛନ୍ତି, ତାଠୁ ବଡ଼ ଆଉ କିଛି ହେଇପାରିବନି। କାହିଁକି ନା ଯଦି ଆମେ ନିଜ ପଇସା ନିଜେ ରୋଜଗାର କରିପାରୁଛେ, ସେ ଯେଉଁ ଡିସିସନ୍ ମେକିଂର କାପାସିଟିଟା ଆମ ହାତରେ ରହିପାରିବ। ଯଦି ଆମେ କିଛି ନ ରୋଜଗାର କରିବା ତ ଆମେ ସବୁବେଳେ ଡିପେଣ୍ଡେଣ୍ଟ ହେଇକି ଆଉ ଜଣଙ୍କ ଉପରେ ଥିବା, ତ ସେଥିପାଇଁକା ଆପଣ କିଛି ନା କିଛି କାମ କରିକି ନିଜକୁ ରୋଜଗାରକ୍ଷମ କରିବା ନିହାତି ଦରକାର।
0: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଏଇ ସୁନ୍ଦର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର
1: ଆପଣଙ୍କୁ ବି, ଶ୍ରୋତା ବନ୍ଧୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଶୁଣୁଥିଲେ ଆମର ଆଜିର ଅତିଥି ମୋନାଲିସା ମହାପାତ୍ରଙ୍କ ସହିତ ଆମର ଏହି ସାକ୍ଷାତକାର। ଭଉଣୀ, ଆମେ ଆଶା କରୁଛୁ ଆମର ଆଜିର ଅତିଥିଙ୍କ ସହିତ ଏହି ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ କିଛି ପ୍ରେରଣା ଦେଇଥିବ। ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣମାନେ ନିଜର ମତାମତ ଆମକୁ ଚିଠି ଲେଖି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ

ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ସାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଯୋଗ ଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଣ୍ଣନା କରିଥିବାବେଳେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଂଘନ ବୋଲି ଇରାନ୍ ଅଭିଯୋଗ କରିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା

0: साथ ही दोपहर समाचार का ये अंक समाप्त हुआ। नमस्कार।
1: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ। ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍ପାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ। ଏହି କାରଖାନାର ଶୁଭାରମ୍ଭ ପରେ 30,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ। ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000ରୁ ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29ରେ ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026ରେ ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି, ସରକାରଙ୍କ ନେତୃତ୍ୱରେ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ପୂର୍ବୋଦୟ ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି। ନବୀକରଣୀୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି। 2030 ମସିହା ଭାରତ 300 ମେଟ୍ରିକ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50

ପ୍ରତିଶତ ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାରଖାନାରୁ ବାର୍ଷିକ 13.2 ମିଲିୟନ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଘନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହା ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ, ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: देश की सुरीली धड़कन विविध भारती से हम बोल रहे हैं। थोड़ी ही देर में आप सुनेंगे तराने नए पुराने।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀୟ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶ୍ରୋତାମତେ ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ହୃଦାନନ୍ଦ ଦାସଙ୍କ ରଚନା।

ଅକୁହା କଥା ପରି ରହିଯାଏ। ବର୍ଷା ଭିଜା ମାଟିର ବାସ୍ନା ସାଙ୍ଗକୁ ମନର ମଣିଷର ସେଦିନର ପ୍ରଥମ ଦେଖାର ସ୍ମୃତି ସୁବାସିତ ତାଜା ଫୁଲର ମହକ ପରି ପୁଣି ଥରେ ଆଣିଦିଏ ମନରେ ଉନ୍ମାଦନା। ଗାଇଛନ୍ତି କୁମାର ସାନୁ ଏବଂ ଗୀତ ରଚନା କରିଛନ୍ତି ସନ୍ତୋଷ ମହାପାତ୍ର।

ଶ୍ରୋତାବନ୍ଧୁ, ଏଠାକୁ ଛୁଆ ଆଜିର ସୁଗମ ସଂଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଚ୍ଚନାମ ଦେଶ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ ଉପସ୍ଥାପନାରେ ମୁଁ ଆରତୀ ଟୁଡ଼ୁ। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ।

ମାନ କିଭଳି ଭାବରେ ରହିପାରିବ, ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ ସେ ଦିଗରେ ଆପଣ ଚିନ୍ତିତ। ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି। ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି, ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟ୍ଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ, ପରମ୍ପରା, ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନ ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ, ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍, ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

0: ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ସ୍ୱପ୍ନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24ଟି ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିଭିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ବର୍ଷ ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟ ଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତଜନିତ ପରିସ୍ଥିତିକୁ ଅଣଦେଖା

0: କରାଯିବା ଉଚିତ ନୁହେଁ, ନଚେତ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଶ୍ଚନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ 7:00। ଶ୍ରୋତାବନ୍ଧ ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ପଦ୍ମିନୀ ହାସ୍ତା। ଆଜି ଶୁଣନ୍ତୁ ସାନ୍ତାଳୀ ଗୀତ।
2: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ବାସୁଦେବ ବାସ୍କେ ଏବଂ ତାଙ୍କର ସାଥୀ କଳାକାରମାନେ।

ବାସୁଦେବ ବାସ୍କେ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମହେନ୍ଦ୍ର ଟୁଡୁ, ଲକ୍ଷ୍ମଣ ହେମ୍ବ୍ରମ, ନବୀନ ବେଶ୍ରା।

0: ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ଆକାଶବାଣୀ।

ମୁଖ୍ୟ ସମ୍ବାଦ ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି ସେଗୁଡ଼ିକ ହେଲା ନିର୍ମଲ ଆଶା ଓ ସକ୍ଷମ ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜିକରଣ କରିପାରିବେ ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ

0: ନିୟମାବଳୀ ଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
1: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
0: सार्थक पीडीएस योजना संपर्क में सूचना दे श्री वैष्णव कहते
1: ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो महिलाएं हो वंचित हो सबको कवर किया जाता है।
0: ସାର୍ଥକ ପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ୍ 25,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚପାରିବ। ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକର ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି ଜଳବାୟୁ ସହନଶୀଳତା ଭିଭିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ

0: ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି, ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ, ତେବେ ଏ ସମ୍ପର୍କରେ ତିନୋଟି ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ତାରିଖ ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିଉ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ, ଆବାସ, ରାସନକାର୍ଡ, ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲି, ମାନ୍ୟବର ଦେବଗଡ଼ର ବିଧାୟକ, ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା, ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ, ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର, ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ୍ ଭିତରେ ଅଛି ପ୍ରଧାନ ପାର୍ଟର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ, ୱାକ୍ସ ଡିପାର୍ଟମେଣ୍ଟ, ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରିବି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
2: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ

0: ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଜଳସେଚନ, ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
3: ହଁ ଭାଇ, କେ ଚାଲ ହଉ,
4: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।
3: ହଁ ଭାଇ, କେ ଚାଲ ହଉ,
4: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ ଭାଇ, ଆମ ଜିଲ୍ଲାରେ ଅନେକ ପାରମ୍ପରିକ ଚାଷ ଅଛି, ଯୋଉଟାକୁ ଯଦି ଟିକେ ନୂଆ ଜ୍ଞାନକୌଶଳ ଦିଆଯାଏ ବା ନୂଆ କିଛି ପ୍ରୟୋଗ କରାଯାଏ ତାହେଲେ ସେଥିରୁ ମଧ୍ୟ ଆମେ ଅଧିକା ଲାଭ ପାଇପାରିବା, ବୁଝିଲ।
0: ବହୁତ କିଛି ଅଛି।
2: ଆମ ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନେ ଚାଷ ସହିତ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ଚାଷ ସବୁ କରୁଛନ୍ତି। ସେଥିମଧ୍ୟରୁ ଗୋପାଳନ, ଛେଳି ପାଳନ, ମେଣ୍ଢା ପାଳନ, କୁକୁଡ଼ା ପାଳନ, ବତକ ପାଳନ, ମାଛ ଚାଷ ଇତ୍ୟାଦି। ତେବେ ଯେଉଁ ଭାଇ ଭଉଣୀମାନେ ଆମର ବତକ ପାଳନ କରୁଛନ୍ତି, କୁକୁଡ଼ା ପାଳନ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଗୁରୁଚରଣ ମହାନ୍ତ ହେଉଛନ୍ତି ଜଣେ, ଯିଏକି ବତକ ପାଳନ କରିକି ବେଶ ଖୁସିରେ ଅଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ଏକଥା ଶୁଣିବା।
3: ଭାଇ ନମସ୍କାର, ମୋ ନାଁ ଗୁରୁଚରଣ ମହାନ୍ତ, ବାପାଙ୍କ ନାଁ ହେଉଛି ପ୍ରସାଦ ମହାନ୍ତ, ମାଙ୍କ ନାମ ହେଉଛି ମାଧୁ ମହାନ୍ତ, ଘର ବୋଳଗଡିଆ ବାଲିଆ ପଞ୍ଚାୟତ ଥାମାଖୁଣ୍ଟା ବ୍ଲକ।
2: ଆପଣଙ୍କର ବୟସ କେତେ ହବ?
3: 50 ପାଖାପାଖି ହବ।
2: କେତେ ପର୍ଯ୍ୟନ୍ତ ପାଠ ପଢିଛନ୍ତି?
3: 10ମ ପର୍ଯ୍ୟନ୍ତ ଆମେ ପାଠ ପଢିଛୁ।
2: ବତକ କେତେ ରଖିଛନ୍ତି?
3: ବର୍ତ୍ତମାନ ପାଖାପାଖି ସିଜିନରେ 100 ପିସ୍, ମୋର ତ 15 ଦିନରେ ବତକ ଛୁଆ 200-250 ଏମିତି ପାଖାପାଖି ବସ୍ରେ ଆଣୁଥିଲି, ଏବଂ ଲୋକମାନଙ୍କୁ ଗଡ଼ିଆ କୁଷ୍ଟା ବମ୍ବେଇ ଛକ ବର୍ଷାଇ, ଯେଉଁ ବ୍ୟକ୍ତି ଚାଷ ଶିଖିବା ପାଇଁ ଇଣ୍ଟରେଷ୍ଟ ସେ ବ୍ୟକ୍ତିଙ୍କୁ ମୁଁ କୁହେ, ଭାଇ ଧୈର୍ଯ୍ୟ ଧରିକରି ଏ ଅଳ୍ପ ପୁଞ୍ଜି ଖର୍ଚ୍ଚ କରି ଆପଣମାନେ ଗୁଡ଼ାଏ ଲାଭ ପାଇପାରିବେ, ଡବଲ ଲାଭ ପାଇପାରିବେ। କେବଳ ଥଣ୍ଡା ସିଜିନ୍ ବିକ୍ରି, ଆଉ ଥଣ୍ଡା ପରେ ଫେବୃଆରୀରୁ ଯେଉଁ ବ୍ୟକ୍ତିମାନେ ହଂସ ଛୁଆ ନେବେ, ଅଣ୍ଡା ଦେବ 150 ଦିନ ପରେ, ତାପରେ ମାଂସ ଆକାରରେ ବିକ୍ରି ହେବ, ଏଟା ଆହୁରି ଡବଲ ଲାଭ। ଖାଲି ବତକ ନୁହେଁ, ମୋର ବଣ୍ଡା ଯେ ଆସୁଛି, କଡ଼କନାଥ ଆସୁଛି, ଦେଶୀ କୁକୁଡ଼ା ଅଛି, ଆନ୍ଧ୍ରଜୁଆ ଲଢ଼େଇ ଆକାରରେ ସେଟା ବିକ୍ରି ହେଉଛି ବର୍ତ୍ତମାନ, ଗୋଟେ ଗୋଟେ 4,000-5,000, ତା ଛୁଆ 1500 ଟଙ୍କା କରି ବିକ୍ରି କରୁଛି।
2: ଗୋଟେ କଥା କୁହନ୍ତୁ, ଛୋଟ ବତକ ଚିଆଁ ଆଣୁଛନ୍ତି, ଏଟା କୋଉଠୁ ଆଣୁଛନ୍ତି?
3: ଆମେ ଡାଇରେକ୍ଟ ଭୁବନେଶ୍ୱର CPDO ଅଫିସରୁ ଆସୁ, ସେଠି ଗୋଟେ ଟଙ୍କା ଡିପୋଜିଟ୍ କରିଥିବେ, ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବି, ହେଲେ ଆମେ ସେମାନେ ଡେଟ୍ ଗୋଟେ ଦେଇଦେବେ, ଡେଟ୍ ଦେଲା ପରେ ଆମେ ସେଇ ଡେଟ୍ରେ ଆମେ ଯାଉ। ଛୋଟ ଛୋଟ ଚିଆଁ ଗା ଆମେ ଯେମିତି ବ୍ରଏଲର ସେ ଝୁଡ଼ିରେ, ସେମିତି ତାଙ୍କର ବି ସେମିତି ଝୁଡ଼ି ଅଛି ହଂସ ପାଇଁ, ପ୍ରତ୍ୟେକର ଝୁଡ଼ି ସେଠି ସେମାନେ ଝୁଡ଼ି ତିଆରି କରୁଛନ୍, କିମ୍ବା କାର୍ଟୁନ ତିଆରି ହଉଛି, କାର୍ଟୁନ ରେ ଅଣା ହଉଛି।
2: କେତେ ଦିନର ଚିଆଁ ଆପଣ ଆଣୁଛନ୍ତି?
3: ଆମେ ଚିଆଁ ଆଣୁଛି 7 ଦିନର ଛୁଆ, ଗୋଟେ ଭ୍ୟାକ୍ସିନ ସେମାନେ ଦେଇଦିଅନ୍ତି, ହେଲେ ଆଉ କିଛି ଅସୁବିଧା ନାହିଁ। 5-6 ଘଣ୍ଟା ଭିତରେ ରାତି 8-9 ବେଳେ ଆମକୁ ଦିଅନ୍, ସକାଳ 5-6 ବେଳକୁ ଘରକୁ ପହଞ୍ଚି ଯାଏ ବସ୍ରେ, 4-5 ଘଣ୍ଟା ଭିତରେ
2: କିଛି ଅସୁବିଧା
3: ନାହିଁ।
2: ଆପଣ ଘରେ ଆଣିକି ସେ ଚିଆଁ ମାନଙ୍କୁ କିସ ଖାଇତେ ଦିଅନ୍?
3: ଚିଆଁକୁ ଆଗେ ଗ୍ଲୁକୋନ୍-ଡି ନଚେତ ଇଲେକ୍ଟ୍ରୋନିକ ପାଉଡର, ଏଇ ଦୁଇଟା ଜିନିଷ ଦିଆଯାଏ, ଦିନେ 2 ଉଳି ଦେଲେ ହୃଷ୍ଟପୃଷ୍ଟ ହେଇଯାଏ, ସେ ପାଣିରେ ଦିଆଯାଏ, ତାପରେ ତା ପରଦିନ ଭୀମରାଲ ଦିଆଯାଏ, ଦାନା ଦିଆଯାଏ, ଦାନା ସେଇଦିନରୁ ଚଳିବ, ଜିରୋ ଦାନା।
2: ଭୀମରାଲ ମାନେ ସେ ମେଡିସିନ?
3: ହଁ, ମେଡିସିନଟା ଭିଟାମିନଟା ସେ ପାଣିରେ ଦିଆଯାଏ,
2: ପାଣିରେ ମିଶିଦେଲେ ପିଇବେ ଟିକେ। ତାପରେ କେମିତି କଣ କରନ୍ତି?
3: ତାପରେ ଏମିତି ଦିଆ ଚାଲିଥିବ 8 ଦିନ ଭିତରେ, ହଂସ ତ ଯେମିତି ଖାଇବ ଏମିତି ବଢିବ, 3 ମାସ ଭିତରେ 1.5 କିଲୋ ହେଇଯିବ।
2: ସେ ହଂସକୁ ବିଶେଷ କରି କି କି ଖାଇତେ ଦିଅନ୍ତି?
3: ଦାନା ଦିଆଯାଏ, ଭାତ ଦିଆଯାଏ, କୁଣ୍ଡା ଦିଆଯାଏ, ଯେତେବେଳେ ଯାହା ପାଇଲି। ତାପରେ ତ ବଡ ହେଲା ପରେ ଆପେ ପୋଖରୀକୁ ଯିବେ ସେମାନେ।
2: ଧରନ୍ତୁ ହଂସ ଚିଆଁ କଥା, ଯଦି ପାଖରେ ପୋଖରୀ ବା ଗୋଡ଼ିଆ ଥିବ, ସେ ଚିଆଁ ମାନେ ଯଦି 15 ଦିନର ହେଇଥିବେ ବା ମାସକର ହେଇଥିବେ, ପାଣି ଭିତରକୁ ଗଲେ କିଛି ଅସୁବିଧା?
3: କିଛି ଅସୁବିଧା, ଖାଲି ଥଣ୍ଡା ସିଜିନରେ ଭୟ ଥାଏ, ଅକ୍ଟୋବର ନଭେମ୍ବର ଡିସେମ୍ବର ଏଇ 3 ମାସ ଟିକେ ଭୟ ଥାଏ, ଫେବୃଆରୀ ଛାଡ଼ିଲେ 150 ଦିନ ଭିତରେ ଅଣ୍ଡା ଦେବ, ତାପରେ ତ ଅଣ୍ଡାରେ ଆମେ ପଇସା ପାଇଲି, ତାପରେ ତ ମାଂସ ପାଇଲି, ଆଉ
2: ଅସୁବିଧା କିଛି ନାହିଁ,
3: ଏହାର ଡବଲ।
2: ଆପଣଙ୍କୁ ହଂସ ଅଣ୍ଡା ଖାଇବା ପାଇଁ ଭଲ ଲାଗେ?
3: ଭଲ ଲାଗେ, ଏ ହଂସ 2 କେଶ ଥାଏ। ଅସୁବିଧା କିଛି ନାହିଁ, ତଳେ ତୁଷ ଦେଇଦେଲେ, ରାତିରେ ସାଇଡ଼ରେ ପାଲ ପକେଇଦେଲେ, କିଛି ଅସୁବିଧା ନାହିଁ। ସମସ୍ତଙ୍କୁ ଶିଖଉଛି, ସମସ୍ତେ ଶିଖିଗଲେନି, ଏ ବର୍ଷ ମୟୂରଭଞ୍ଜରେ ହାଇଷ୍ଟ ହଂସ ଛୁଆ ମୁଁ ଦେଇଛି, ଏବଂ ସମସ୍ତେ ସେମାନେ ଲାଭ ପାଇଛନ୍, 115,000 ପାଖାପାଖି ଲାଭ ପାଇଛନ୍।
2: କେତେ ଦିନର ହେଲେ ହଂସ ଗୁଡାକ ବିକ୍ରି ଯୋଗ୍ୟ ହେଇଯାଏ?
3: 3 ମାସ ଭିତରେ ହେଇଯାଏ, 3 ମାସ ଭିତରେ 1.5 କିଲୋ ହେଇଯିବ, ଆମେ ଖାଦ୍ୟ ଠିକ୍ ରକମ ଦେଲେ।
2: ଧରନ୍ତୁ 100ଟି ବତକ ଚିଆଁ ଆମେ କିଣିବା, ଓ ସେଥିରେ କେମିତି କଣ ଖର୍ଚ୍ଚ ଆସେ ଏବଂ ବିକ୍ରି କେମିତି ହୁଏ?
3: 100 ବତକରେ ଆପଣଙ୍କର 15,000 ପାଖାପାଖି।

0: ଯାଇକି ଖର୍ଚ୍ଚ ଆସିବ, କିନ୍ତୁ 15,000 ଆଉ 15,000 ଟଙ୍କା ପାଇଯିବା ଆମେ,
1: ମାନେ 30,000
0: 30,000 ପାଇଯିବେ,
1: ତିନି ମାସ ଭିତରେ
0: ପାଇଯିବା, କିଲେ 250-300 ତିନି ମାସ ଭିତରେ ହେଇଯିବ, ମାଈ ଗୁଡ଼ାକ କିଲେ 300-400, ଅଣ୍ଡା କିଲେ 700। ମୁଁ ଟେଷ୍ଟ କରିଛି ଏବଂ ଲୋକମାନଙ୍କୁ ବି ଯୋଗେଇଛି ଆଉ ଦେଇଛି। ମୁଁ ଯେ କାଳୀ ପୂଜାରେ ଯେଉଁ ହଂସଟା ରଖିଥିଲି, ମୁଁ ଭାବିଥିଲି ମକର ବିକ୍ରି କରି ମକର ଆଗରେ ସରିଗଲା, ଥଣ୍ଡା ସିଜିନ୍ରେ କେବଳ ହଂସ ଖାଇତେ ମଜା ହେଲା।
1: ଆଚ୍ଛା, ଯେତେବେଳେ ଆପଣ ହଂସ ପାଳନ କରୁନଥିଲେ ସେତେବେଳେ କେମିତି ଲାଗୁଥିଲା, ବର୍ତ୍ତମାନ କେମିତି ଲାଗୁଛି?
0: ହଂସ ଖାଇଲେ ଆମକୁ ପେଟରେ ଯାହା ଥିବ ପ୍ରତ୍ୟେକ ବର୍ଷ 2 ଖାଇବା ପାଇଁ ପଡ଼ିବ, 2 ଏକରେ ଫାର୍ଷ୍ଟ ଥଣ୍ଡା ପଡ଼ିବ, ଏକରେ ଲାଷ୍ଟ ଖରା ପଡ଼ିବ। ଏହି ସମୟରେ ଖାଇଲେ ଆମର ଦେହର ପେଟରେ ଯାହା ଥିବ ନଷ୍ଟ ହେଇଯିବ। ଯେମିତି କଡ଼କନାଥ କୁକୁଡ଼ା ଆମେ ଖାଇଲେ ହୃଷ୍ଟପୃଷ୍ଟ ହୁଏ, ସେମିତି ହଂସଟି ପ୍ରତ୍ୟେକ ବର୍ଷରେ 2 ଖାଇତେ ହେବ, ଆଉ କଡ଼କନାଥ କୁକୁଡ଼ା ଯେମିତି ପ୍ରତ୍ୟେକ ମାସରେ 1 ଖାଇତେ ହେବ।
1: ମୋଟାମୋଟି ଭାବରେ ଆପଣ ବତକ ପାଳନ କରିକି ବର୍ତ୍ତମାନ କେମିତି ଚଳୁଛନ୍ତି?
0: ବର୍ତ୍ତମାନ ଆଉ ଆଗ ଅପେକ୍ଷା କୁକୁଡ଼ା ଚାଷ, ବଣ୍ଡା, ଦେଶୀ କୁକୁଡ଼ା, ଆନ୍ଧ୍ରଜୁଆ, ହଂସ 10-12 ହେଇଗଲା। ଛେଳି ବିଷୟରେ ମୋତେ ଶିଖିବାକୁ ପଡ଼ିଲା, 2 ମରିଗଲା, ତାପରେ ଶିଖିଲି, ତାପରେ ବର୍ତ୍ତମାନ ଆଉ ଛେଳିକୁ ଆଉ କିଛି ରୋଗ ଲାଗୁନି। ଲୋକମାନଙ୍କର ମୁଁ ଦେଖୁଛି ଗାଁରେ, ଭାଇ ଛେଳି ମୋର ମରିଯାଉଛନ୍ତି, ସେମାନେ କହୁଛନ୍ତି ଭାଇ ତୁମେ, ମୁଁ ପଚାରୁଛି ଆଉ ଆପଣ PPR ଭ୍ୟାକ୍ସିନ୍ ଦେଇଛନ୍ତି କି ନାହିଁ? ବର୍ଷକୁ 3 ଭ୍ୟାକ୍ସିନ୍ ଛେଳିର ଦିଆଯାଏ। ସେମାନଙ୍କୁ ପଚାରୁ ନା ଆମ ସାର୍ ଆସିନାହାନ୍ତି, ଆମକୁ LI ଆସିନାହାନ୍ତି? ନାଇଁ, LI ପାଖକୁ ଯିବା ଦରକାର, କହିବା ଦରକାର ଯେ ଗାଁରେ ଆମର ଏମିତି ବର୍ଷକୁ 3 ଭ୍ୟାକ୍ସିନ୍ ଦେଲେ ଆଉ PPR ରୋଗ ଲାଗିବନି, PPR ଏବଂ ବସନ୍ତ ଏ ରୋଗ 3 ଭ୍ୟାକ୍ସିନ୍ ଦେଲେ ଛେଳିର ଆଉ କିଛି ରୋଗବାଦୀ କିଛି ଆସିବନି।
1: ଘରେ ସବୁ କିଏ କିଏ ଅଛନ୍ତି?
0: ଘରେ ଅଛନ୍ତି ମୋ ମିସେସ୍, ମୁଁ, ପୁଅ ଗୋଟେ, ଝିଅ ଗୋଟେ, ସେମାନେ ପାଠ ପଢୁଛନ୍ତି। ବତକ ପାଳନ, ଦେଶୀ କୁକୁଡ଼ା, ଆନ୍ଧ୍ରଜୁଆ, ଛେଳି ଏଇ 4-5 ଜିନିଷ ରଖିକରି ଯାହା ରୋଜଗାର କରୁଛି। ସେମାନେ ପୁଅ ପଢୁଛି +3 ଏଥର ଲାଷ୍ଟ ଇୟର ହବ, ଝିଅ +3 ଫାର୍ଷ୍ଟ ଇୟର। ମୁଁ ସେମାନଙ୍କୁ କୁହେ ବାପା ଏ କାମ କରି କରି ତୁମେ ପାଠ ପଢୁଛ, ତମେ ଚାକିରି ନ ପାଇଲେ ବି ଆଜିକାଲି କିଛି ଦୁଃଖ ନାହିଁ, ଆଜିକାଲି ଚାକିରି ଉଦ୍ଦେଶ୍ୟରେ ପାଠ ପଢା ଯାଉନି,
1: ଏଇ ପଇସାରୁ ଆପଣ ଚଳି ଯାଉଛୁ,
0: ଆମେ ଚଳି ଯାଉଛୁ।
1: ତେବେ ୟାକୁ ନେଇକରି ଆପଣ ଭବିଷ୍ୟତରେ କିସ ଚିନ୍ତା କରିଛନ୍?
0: ୟାକୁ ନେଇକରି ଆମେ ଭବିଷ୍ୟତରେ ଚିନ୍ତା କରୁଛେ, ଆମର ଏଇ ଚାଷଟାକୁ ଲୁଲୁଙ୍ଗ ସାଇଡ଼ରେ ଯେଉଁ ଜାଗା କରିଛି ସେଠି ଟ୍ରାନ୍ସଫର୍ମର ଲଗେଇ ଦେଇଛି, ସେଠି ଘର କରିବି, ଚାରିପଟେ ଘେରଉ ହେବ, ତାପରେ ସେଠି ଥଣ୍ଡା ସିଜିନ୍ରେ ଆମର ହଂସ, ଦେଶୀ କୁକୁଡ଼ା ଦିଆଯିବ, ବତକ ଏବଂ ଛେଳି, କୁକୁଡ଼ା, ବଣ୍ଡାଜ କୁକୁଡ଼ାର ବିଭିନ୍ନ ପ୍ରକାର କୁକୁଡ଼ା ଭୁବନେଶ୍ୱରରେ ମିଳୁଛି, ଏମିତି କିସ ଦେଶୀ କୁକୁଡ଼ା, ଆନ୍ଧ୍ରଜୁଆ, କଡ଼କନାଥ କୁକୁଡ଼ା, ଏସବୁ 4-5 କୁକୁଡ଼ା, ସବୁ ଭେରାଇଟି ଜିନିଷ କୁକୁଡ଼ା ଅଣା ହଉଛି, ବିକ୍ରି ପାଇଁ କିଛି ଅସୁବିଧା ନାହିଁ, ଏବଂ ମୋ ଘରେ ତ ସାଙ୍ଗେ ସାଙ୍ଗେ ସରିଯାଉଛି, ବୁଝିଲେ ଯା ହଉ ଖୁସିର କଥା, ଆମେ ଭଲରେ ଚଳୁଛି।
1: ଧନ୍ୟବାଦ।
2: ହଉ ବଡ଼ ଭାଇ, ଆଉ ବର୍ତ୍ତମାନ ଆସ ଗୋଟେ ଭଜନ ଶୁଣିବା ଆଉ।
3: ମହାପ୍ରଭୁଙ୍କୁ ନ ଡାକିକି ଆମର ଚାରା ନାହିଁ।

0: ତସର ଚାଷରୁ କେମିତି ଆମେ ଦୀର୍ଘମିଆଦୀ ସୂତ୍ରରେ ଲାଭ ପାଇପାରିବା, ଆଉ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ତସର ଚାଷରୁ 2-3 ମାସ ଭିତରେ ଯୋଉ ଅମଳ ହଉଛି ସେଥିରୁ ଆମେ ଲକ୍ଷାଧିକ ଟଙ୍କା ପାଇବାର ଉଦାହରଣ ଦେଖିସାରିଲେଣି, ବୁଝିଲ ନା? ତ ସେ ବିଷୟରେ ଆଜି ଟିକେ ଆଲୋଚନା କରିବା। ଆମ ଗଣରେ ଅଛନ୍ତି ବରିଷ୍ଠ ନିରୀକ୍ଷକ ଡକ୍ଟର ଯଜାତି କେଶରୀ ରାଉତ।
1: ଠିକ ଅଛି, ଶୁଣିବା ତାହେଲେ, ତାଙ୍କୁ ପଚାରିବା ବିଷୟ କଥା ଆଉ। ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
1: ଆମେ ତ ଆଗରୁ ବି କାର୍ଯ୍ୟକ୍ରମ କରିଛୁ ତସର ଚାଷ ସମ୍ପର୍କରେ। ପ୍ରକୃତରେ ଯୋଉ ଜମି ଗୁଡାକରେ ଆମର ଜଳସେଚନ ସୁବିଧା ଆମେ କେବେ ବି କରିପାରିବାନି, ସେମିତି ମୟୂରଭଞ୍ଜରେ ବି ଜମି ଅଛି।
2: ହଁ ଦେଖନ୍ତୁ, ଆମ ମୟୂରଭଞ୍ଜ ଜିଲ୍ଲା ସାଧାରଣତଃ 70% ପପୁଲେସନ ଆମର ହେଲେ ଏସ୍ଟିଏସ୍ସି ପପୁଲେସନ।
1: ଆଜ୍ଞା।
2: ଏବଂ ଆମର ଜିଲ୍ଲାର ଯଦି ଆମେ ଜିଓଗ୍ରାଫିକାଲ ମ୍ୟାପ୍ ଦେଖିବା ତାହେଲେ ଆମେ ଦେଖିବା ଯେ ଆମର ଅଣ ଜଳସେଚିତ ଜମି ଅଧିକା ଏବଂ ଜଳସେଚିତ ଜମି ବହୁତ କମ ପରିମାଣ।
1: ସରକାରୀ ହିସାବ କହୁଛି 33% ମାତ୍ର
2: ଜମି ଜମା ଜଳସେଚିତ।
1: ଆଜ୍ଞା।
2: ସେଥିରୁ ଆମର ଯୋଉ ଶିମିଳିପାଳ ଜୈବ ମଣ୍ଡଳ ସିଏ ଅର୍ଦ୍ଧାରୁ ଅଧିକ ଜାଗା ସିଏ ମାଡି ବସିଛି, ଏବଂ ଆମର ମୟୂରଭଞ୍ଜର ଯୋଉ ଇକୋ କ୍ଲାଇମେଟିକ କଣ୍ଡିସନ ସିଏ କେବଳ ଶିମିଳିପାଳ ହିଁ ତାକୁ କଣ୍ଟ୍ରୋଲ କରୁଛି। ତେଣୁ ବର୍ତ୍ତମାନ କଥା ହେଲା, ଏ ବର୍ଷ ଆମେ ଯଦି ମରୁଡ଼ି ଅବସ୍ଥାକୁ ଅନୁଧ୍ୟାନ କରିବା ତାହେଲେ ପ୍ରାୟ ସବୁ ପ୍ରକାର ଚାଷ ଏ ବର୍ଷ ଏଫେକ୍ଟେଡ଼ ହେଇଛି। ଧାନ ତ ଅଧିକ ପରିମାଣରେ ଏଫେକ୍ଟେଡ଼ ହେଇଛି, ୟା ସାଙ୍ଗରେ ଅନ୍ୟାନ୍ୟ ପନିପରିବା ଚାଷ ବି ଏ ଯୋଉ କ୍ଲାଇମେଟିକ ଚେଞ୍ଜ ସେଥିଯୋଗୁଁ ଭଲ ହେଇପାରିନାହିଁ ବର୍ତ୍ତମାନ ସୁଦ୍ଧା। କିନ୍ତୁ ଯଦି ଏହି ପରିପ୍ରେକ୍ଷୀରେ ଆମେ ଯଦି ଟସର ଚାଷକୁ ଯଦି ଆଖି ଆଗରେ ରଖି, ଏ ବର୍ଷ ଟସର ଚାଷ ଖୁବ୍ ଭଲ ହେଇଛି। ସାଧାରଣତଃ କହନ୍ତି ଯେ ଯେତେବେଳେ ମରୁଡ଼ି ପଡ଼େ ସେତେବେଳେ ଟସର ଚାଷ ଖୁବ୍ ଭଲ ହୁଏ। ତେଣୁ ବର୍ତ୍ତମାନ ମୟୂରଭଞ୍ଜରେ ଟସର ଚାଷ ଆପଣ ଜାଣିଥିବେ, ଏଥିରେ ଆମର ଆଦିବାସୀମାନଙ୍କର ଏଇଟା କେବଳ ଚାଷ ନୁହେଁ, ଏଇଟା ଗୋଟେ ପରମ୍ପରା। ଏଠି ଟସର ଚାଷ, ଛଉ ନାଚ ଏସବୁ ଜିନିଷ ଗୋଟେ ପରମ୍ପରା ଭିତରେ ଗଣିତ ହୁଏ। ତେଣୁ ଟସର ଚାଷକୁ ଆଦିମ ମଳରୁ ରାଜା ରାଜୁଡ଼ା ସମୟରେ ହେଇଆସୁଛି। ପ୍ରାୟ 6-8 ହଜାର ଚାଷୀ ପରିବାର ଏଇ ଚାଷରେ ନିୟୋଜିତ ଅଛନ୍ତି। ଏବଂ ଆମେ ଯଦି ଅନୁଧ୍ୟାନ କରିବା, ଏଗ୍ରିକଲଚର କ୍ରପର ନଷ୍ଟ ପରେ ସେରିକଲଚର କ୍ରପ ନିଶ୍ଚିତ ଭାବରେ ଖୁବ୍ ଭଲ ହେଇଛି। ଏବଂ ବର୍ତ୍ତମାନ ସୁଦ୍ଧା ଯଦି ବାଙ୍ଗିରିପୋଷି ବ୍ଲକ ଆପଣ ଯେଉଁଥିରେ ମୁଁ କାମ କରୁଛି ସେ ବ୍ଲକରେ ଯଦି ଆପଣ ଆକାଉଣ୍ଟକୁ ନିଅନ୍ତି ତାହେଲେ ଆମେ ବର୍ତ୍ତମାନ ସୁଦ୍ଧା ପାଟିଆ ଆଉ କଂସାପାଳ ନିଶ୍ଚିନ୍ତା ଏଇ ରିଜିଅନରେ ଆମେ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କେବଳ ଟସର ମୂଲ୍ୟ ଚାଷୀଙ୍କୁ ଦେଇସାରିଲୁଣି। ଏବଂ ଚାଷ ଆଗକୁ ଅଛି, ପ୍ରାୟ 1 କୋଟି ଟଙ୍କା ଚାଷୀମାନେ ଏଇ ଟସର ଚାଷରୁ ପାଇପାରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ଏବଂ ତାହା ନିଶ୍ଚିତ ଭାବରେ ପୂରଣ ହେବ।
1: ଆଭିମୁଖ୍ୟ ନିଶ୍ଚିତ ଭାବରେ
2: ପୂରଣ ହେବ।
1: ଆଉ କି କି ସୁବିଧା ସାଧାରଣତଃ ଆମର ଚାଷୀ ଭାଇମାନେ ବି ଜାଣିବା କଥା, ଏବଂ ଆମର ଯୋଉ ଯୋଉ ବିଭାଗ କୃଷି ସହିତ ଏବଂ କୃଷି ସହିତ ସମ୍ପର୍କ ଥିବା ବିଭିନ୍ନ ଯେମିତି ଗୋପାଳନ ହେଲା, ମାଛ ଚାଷ ହେଲା, ଉଦ୍ୟାନ କୃଷି ହେଲା, ସମସ୍ତେ ଜାଣି ରଖିବା ଉଚିତ ଯେ ଆମେ ଯୋଉ ଟସର ଚାଷଟା କରିବା ବା ଆମ ଭାଇମାନେ କରୁଛନ୍ତି, ପରମ୍ପରା ତ ରହିଛି ନିଶ୍ଚିତ ଭାବରେ। ଆପଣ ଯେମିତି କହିଲେ ଯେ ଇଏ ଗୋଟେ ଐତିହାସିକ ପରମ୍ପରା, ତେବେ ତାକୁ ଆଦରିକି ଆଉ ନୂଆ ନୂଆ ସୃଷ୍ଟି କରିବା, ସେଇ ଯୋଉ ଲକ୍ଷ୍ୟକୁ ଆମେ ରଖୁଛେ। ନିଶ୍ଚିତ ଭାବରେ ସିଏ ବହୁମୁଖୀ ସୁବିଧା ଦେଲେ ଯାଇକି ସେଇ ଯୋଉ ବହୁମୁଖୀ ସୁବିଧା କଥା ଆମେ ଟିକେ ହବା।
2: ହଁ, ସେ ସମ୍ବନ୍ଧରେ କାହିଁକିନା ଟସର ଚାଷର ଗୋଟେ ବହୁମୁଖୀ ସୁବିଧା ହେତୁ ହିଁ ଏ ଚାଷ ଆଦୃତ ହେଇପାରିଛି ମୟୂରଭଞ୍ଜ ଜିଲ୍ଲା। ଗୋଟେ ଜିନିଷ ଦେଖନ୍ତୁ, ଅନ୍ୟାନ୍ୟ ଚାଷରେ ପ୍ରତ୍ୟେକ ଆପଣ ହର୍ଟିକଲଚର ଚାଷ ନିଅନ୍ତୁ, ଏଗ୍ରିକଲଚର ନିଅନ୍ତୁ, କି ସଏଲ କନଜରଭେସନ ନିଅନ୍ତୁ, କି ମତ୍ସ୍ୟ ଚାଷ ନିଅନ୍ତୁ, ଏଥିରେ ଆପଣଙ୍କର ଇନ୍ଭେଷ୍ଟମେଣ୍ଟ ଯୋଉ ପ୍ରଥମେ ଆପଣ ପୁଞ୍ଜି ଲଗାଣଟା ବହୁତ ବେଶୀ, ଏବଂ ଯଦି ଆମେ ପ୍ରତ୍ୟେକ ଜିନିଷକୁ ଆଖି ଆଗରେ ରଖିବା ଖର୍ଚ୍ଚକୁ ତାହେଲେ ଆମର ନେଟ୍ ଇନକମ୍ ଯୋଉଟା କହୁଛନ୍ତି ମାନେ ନିଟ୍ ଇନକମ୍ ବହୁତ କମ୍ ଅନ୍ୟାନ୍ୟ ଚାଷରେ। କିନ୍ତୁ ଟସରର ସବୁଠୁ ବଡ଼ ଜିନିଷ ହେଲା ଯେ ଏଥିରେ ଜଙ୍ଗଲରେ ଅସନ ଅର୍ଜୁନ ଗଛ ରାଜା ରାଜୁଡ଼ା ସମୟରୁ ଲଗା ହେଇଥିଲା ଏବଂ ସିଏ ଅଛି, ଏବଂ ଆଗାମୀ ଦିନରେ ଯୋଉ ଆମର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଦ୍ୱାରା ସେରିକଲଚର ଡିପାର୍ଟମେଣ୍ଟ ଥ୍ରୋରେ ଆମର ଅସନ ଅର୍ଜୁନ ବୃକ୍ଷରୋପଣ ହେଉଛି ଜିଲ୍ଲା ଯାକରେ, ଏବଂ ବୃକ୍ଷରୋପଣ ଏଭଳିଆ ଜାଗାରେ ହେଉଛି ଯେଉଁଥିରେ କି ଏଗ୍ରିକଲଚର କିମ୍ବା ହର୍ଟିକଲଚର କ୍ରପ କୌଣସି କ୍ରପ ହେଇପାରିବନି। ସେଇଭଳିଆ ଆଣ୍ଟୁଡେଟେଡ୍ ଲ୍ୟାଣ୍ଡ ଯେଉଁଟାକି ଅନାବାଦୀ ଜମି, ସେସବୁ ଜମିରେ ଅସନ ଅର୍ଜୁନ ବୃକ୍ଷ ଲଗା ହେଉଛି ଏବଂ ତାକୁ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାହଉଛି, ଗୋଟିଏ ହେକ୍ଟର ଗୋଟେ ଚାଷୀକୁ।
1: ତାମାନେ ଅନ୍ୟ କୌଣସି କୃଷିର କ୍ଷତି ନକରିକି
2: ଟସର ଚାଷଟା ହେଇପାରୁଛି।
1: ଏବଂ ଯୋଉ ଗଛ କଥା କହିଲେ ସିଏ ହେଉଛି ଆମର ଯୋଉ ପର୍ଯ୍ୟାବରଣ ପାଇଁ ପ୍ରଧାନ ଉଦ୍ବେଗ ସୃଷ୍ଟି କରୁଛି,
2: ହଁ
1: ସେଟା ତ ଆମର ସମାଧାନ ହେଇଯିବ
2: ନିଶ୍ଚିତ ଭାବରେ। ଆପଣ ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କି ଜୈବମଣି

0: କଣ୍ଟ୍ରିର ସୁରକ୍ଷା କ୍ଷେତ୍ରରେ ବୃକ୍ଷରୋପଣଟା ତ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରୁଛି। ତା ସାଙ୍ଗରେ ଏଇ ଯୋଉ ଅସନ ଯେଉଁ ବୃକ୍ଷରୋପଣ ହଉଛି, ଯେଉଁ ଯେଉଁ ଜାଗା କୌଣସି ଅନାବାଦୀ ଜାଗା, କୌଣସି ଚାଷ ଜମି କି ଇଏ ହର୍ଟିକଲଚର କ୍ରପ ହେଇପାରିବନି ସେଭଳିଆ ଜାଗାରେ ଏ ଅସନ ଅର୍ଜୁନ ବୃକ୍ଷ ହେଇପାରୁଛି। ଦୁଇରେ ଆମେ ସେଇ ଅସନ ଅର୍ଜୁନ ବୃକ୍ଷରେ ତିନି ବର୍ଷ ପରେ ଆମେ ଟସର ଚାଷ କରିପାରୁଛୁ, ପ୍ରତ୍ୟେକ ଚାଷୀ କରିପାରୁଛୁ, ଏବଂ ଗୋଟେ ହେକ୍ଟର ଜମିରୁ ଆଜିକା ଦିନରେ ଲକ୍ଷେ ଟଙ୍କାରୁ ଅଧିକ କମେଇ ପାରୁଛନ୍ତି। ସବୁଠୁ ବଡ ହେଲା ଯେ ଦୁଇ ମାସ ଭିତରେ କମେଇ ପାରୁଛନ୍ତି। ତତ୍ ସଙ୍ଗେ ସଙ୍ଗେ କେବଳ ଟସର କୋଷାରୁ ସେମାନେ ପଇସା ପାଉନାହାନ୍ତି, ଯୋଉ ବୃକ୍ଷରେ ସେମାନେ ଟସର ଚାଷ କରୁଛନ୍ତି ତାର ଡାଳ କାଟିବାକୁ ପଡୁଛି ତାଙ୍କୁ। ତେଣୁ ତାଙ୍କର ଯୋଉ ଜାଳେଣୀ କାଠିର ସମସ୍ୟା, ଯୋଉଟାକି ସବୁଠୁ ବଡ ସମସ୍ୟା ଆଜିକା ଦିନରେ ବର୍ତ୍ତମାନ ଆମେ ଯୋଉ ଫେଲିଂ କମ୍ କରିବା ପାଇଁ, ଗଛ ଫେଲିଂ ହଉଛି, ଜାଳେଣୀ କାଠ ଲୋକ ଗରିବ ଲୋକ
1: ବର୍ତ୍ତମାନ ସୁଦ୍ଧା ବି ବ୍ୟବହାର ହଉଛି, ଆମେ ଦେଖୁଛୁ
0: ପ୍ରାୟତଃ
1: ଆମ ଗାଁ ଗଣ୍ଡାରେ ଦେଖୁଛୁ, ଏବଂ ଆମର ଜଙ୍ଗଲ ବିଭାଗ ବି ସେଥିରେ କିଛି କରିପାରୁନାହାନ୍ତି ଏବଂ ଜୀବନ ଜୀବିକାର କଥା ଆସିଯାଉଛି।
0: ହଁ, ଆମର ଏଇ ଟସର ଚାଷରୁ ଗୋଟିଏ ହେକ୍ଟରରୁ ଯେତିକି ପରିମାଣର କାଠ ବାହାରୁଛି, ଯୋଉ ପୋଲାରିଂ ସିଷ୍ଟମ ଦ୍ୱାରା ଯୋଉ ଗଛ କାଟା ହଉଛି ଚାଷ ପରେ, ସେଥିରେ ପ୍ରାୟ ଦୁଇଟା ପରିବାରର ଗୋଟେ ବର୍ଷର ଜାଳେଣୀ କାଠ ଯୋଗାଇ ଦେଇପାରୁଛି ସେ। ତେଣୁ ସେଇଟା ଗୋଟେ ବହୁତ ବଡ ଇନକମ ଭିତରେ ବି ଯାଉଛି। ତେଣୁ ସବୁଠୁ ବଡ ଜିନିଷ ହେଲା ଜାଳେଣୀ କାଠର ସମାଧାନ କରିବା ସଙ୍ଗେ ସଙ୍ଗେ ଗୋଟେ ଗରିବ ଚାଷୀର ଆର୍ଥିକ ବିକାଶରେ ବି ଏଇ ଟସର ଚାଷ ସହାୟତା ହଉଛି। ଦୁଇରେ ମୁଁ ଯୋଉଟା ପ୍ରଥମେ କହିଲି ଯେ ଏଥିରେ ଇନଭେଷ୍ଟମେଣ୍ଟଟା ଯୋଉ ପଇସା ଖର୍ଚ୍ଚ କରୁଛି ଚାଷୀ ବହୁତ କମ୍ ଟଙ୍କା, ଯେ ଗୋଟେ ଲୋକ ଗୋଟେ ହେକ୍ଟରରୁ ଲକ୍ଷେ ଟଙ୍କା ଉପରକୁ ଦୁଇ ମାସ ଭିତରେ ପାଉଛି, ସେଥିରେ ନିଟ୍ ଲାଭ ପାଉଛି, ସେଥିରେ ତାର ଇନଭେଷ୍ଟମେଣ୍ଟ ହେଲା ଓନ୍ଲି 3,000 ଟଙ୍କା। ସେ 3,000 ଟଙ୍କା ପ୍ରଥମେ ବିହନ ନବ ଭିତ୍ତିଭୂମିକୁ ଛାଡି ଦେଇକି, କାହିଁକିନା ଭିତ୍ତିଭୂମି ତ ନ୍ୟାଚୁରାଲ, ଜଙ୍ଗଲରେ ଅସନ ଅର୍ଜୁନ ବୃକ୍ଷ ରହୁଛି ଏବଂ ସରକାରଙ୍କର ସାହାଯ୍ୟରୁ ସିଏ ଯୋଉ ଅସନ ଅର୍ଜୁନ ବୃକ୍ଷ ବି ପାଇପାରୁଛି। ତେଣୁ ତାର ନିଜସ୍ୱ ଇନଭେଷ୍ଟମେଣ୍ଟ କିଛି ନ ଥାଇକି ସେ କେବଳ 3,000 ଟଙ୍କାର ବିହନ ନେଇକି ସେଥିରୁ ତାର ବୈଷୟିକ ଜ୍ଞାନକୌଶଳ ଯୋଉଟା ଆମେ ତାକୁ ଶିଖେଇଛେ ତାକୁ ପ୍ରୟୋଗ କରିକି ସେ 1,00,000 ଟଙ୍କା ସେଥିରୁ କମେଇ ପାରୁଛି। ଏଇଟା ସବୁଠୁ ବଡ ଜିନିଷ ହେଲା ଏଇ ଯୋଉ ନେଟ୍ ଇନକମ୍ଟା ଏଠି ଆପଣଙ୍କର ଏଇ ଯୋଉ ଟସର ଚାଷରୁ ନିଶ୍ଚିତ ଭାବରେ ବହୁତ ଅଧିକା।
1: ଆପଣ କହିଲେ ଯେ ଗଛ ଲଗେଇବାର, ମନେ କରନ୍ତୁ ଜଣେ ନୂଆ ଚାଷୀ ସିଏ ଅଡ଼ାପାଇ ସୃଷ୍ଟି କରିବେ ଏବଂ ତାଙ୍କୁ ଅଡ଼ାପାଇଟା ତିଆରି କରିବା ପାଇଁ 3 ବର୍ଷ ସମୟ ଲାଗୁଛି, ସେଇ ସମୟଟା ସେଇ ଯୋଉ 3 ବର୍ଷ ତାଙ୍କୁ ଲିନ୍ ପିରିୟଡ୍ ବା ନନ୍ ଇଫେକ୍ଟିଭ ଇୟର ଯୋଉଟା ଧରାଯିବ, ଯୋଉଥିରେ ଆୟ ରହିବ ନାହିଁ ତାଙ୍କ, ତେଣୁ ସେଇ ସମୟଟା ସିଏ କଣ କରିବେ
0: ସେଇଟା ଗୋଟେ ଦେଖନ୍ତୁ। ଆମେ ପ୍ରତ୍ୟେକ ଗ୍ରାମରେ ଯୋଉଠି ଆମେ ଅସନ ଅର୍ଜୁନ ବୃକ୍ଷ ରୋପଣ କରାଯାଉଛି, ମୟୂରଭଞ୍ଜରେ ଯୋଉ 20-21 ଟସର ସମବାୟ ସମିତି ଅଛି, ତା ଆନୁକୂଲ୍ୟରେ ଯୋଉ ଟସର ପ୍ଲାଣ୍ଟେସନ ହଉଛି, ଅସନ ଅର୍ଜୁନ ବୃକ୍ଷରୋପଣ ହଉଛି, ପ୍ରଥମେ ଯୋଉ ଲ୍ୟାଣ୍ଡ ସିଲେକ୍ସନ ହଉଛି ଏବଂ ତାକୁ ଯୋଉ ବୃକ୍ଷରୋପଣ ହେଇସାରିଲା ସେଇ ଲିନ୍ ପିରିୟଡ୍ରେ, ଏକରେ ତ ସେମାନେ ବୃକ୍ଷରୋପଣ କାମରେ ନିୟୋଜିତ ହେଲେ MGNREGS ରୁ କି RKVY ସ୍କିମ୍ ଯୋଉ ଅଛି ସେଥିରେ ନିୟୋଜିତ ହେଇକି ସେଥିରୁ କିଛି ଲେବର ୱେଜେସ୍ ଆକାରରେ ପଇସା ପାଇଲା। ଦ୍ୱିତୀୟତଃ ଆମର ଇଣ୍ଟରକ୍ରପିଂ ସବୁ ଅଛି, ଅନ୍ତ ଚାଷ ଯୋଉଟା ବିରି ମୁଗ କୋଳଥ ଏସବୁ ଜିନିଷ ବି ତା ଭିତରେ ପ୍ରଥମ 3 ବର୍ଷରେ ଚାଷ କରିପାରିବେ ସେମାନେ, ତେଣୁ ସେଥିରୁ ବି କିଛି ଇନକମ୍ ସେମାନେ କରିପାରୁଛନ୍ତି ଏବଂ 3 ବର୍ଷ ପରେ ସେମାନେ ଗୋଟେ ଗୋଟେ ହେକ୍ଟର ନେଇକି ସେମାନେ ଆଉ ଥରେ ଟସର ଚାଷରେ ନିୟୋଜିତ ରହୁଛନ୍ତି। ଆଉ ଦୁଇରେ ଆପଣଙ୍କର ଅଦା ହଳଦୀ ଏସବୁ ଜିନିଷ ବି ମସଲା ଜାତୀୟ ଜିନିଷ ବି ହେଇପାରିବ, ଯୋଉଟା ଛାଇରେ ହୁଏ ସେଟା ବି ହେଇପାରିବ। ତେଣୁ ସେ ପ୍ଲାଣ୍ଟେସନ ଭିତରେ ଆମେ ତାକୁ ନେଇକି ଅନ୍ତ ଚାଷରୁ ବି ଚାଷୀକୁ ଲାଭବାନ କରିପାରିବା ଯଦି ଚାଷୀ ତା ମନ ଦେଇକି ସେ କାମ କରିପାରିଲା।
1: ଆଜ୍ଞା, ଆଚ୍ଛା, ତାଲିମ କଥାକୁ ଟିକେ ଆସିବା, କାରଣ ଯୋଉମାନେ ପୁରୁଣା ଚାଷୀ, ପାରମ୍ପରିକ ଚାଷୀ, ଟସର ଚାଷୀ, ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ତାଙ୍କ ଛୁଆମାନେ ଅତି କମ୍ରେ ଲକ୍ଷ୍ୟ କରିକି ବି ଶିଖିଯିବେ। ବାକି ଯୋଉମାନେ ନୂଆ କରି ଶିଖିବା ପାଇଁ ଚାହୁଁଛନ୍ତି ବା ନୂଆ କରିବା ପାଇଁ ଚାହୁଁଛନ୍ତି, ଯୋଉମାନେ କି ତାଙ୍କ ଇଲାକାରେ ନାହିଁ, ଏମିତି ବି କେତେଗୁଡ଼ାକ ବ୍ଲକ ଅଛି ଆମେ ଜାଣୁ ଯୋଉ ବ୍ଲକରେ କି ବର୍ତ୍ତମାନ ସୁଦ୍ଧା ଟସର ଚାଷ ଏତେଟା ହେଇନି ବା ଆଦୌ ହେଇନି କହିଲେ ତ ଭୁଲ ହବ, କାରଣ ପ୍ରାକୃତିକ ଉପାୟରେ ବି ଆମେ ଟସର ଦେଖୁଛୁ, ସାଡ଼ା ଗଛରେ ଥାଉଛି, ଅନ୍ୟାନ୍ୟ ଗଛରେ କୁଳି ଗଛରେ ଥାଉଛି, ଗୟା କୁଳି ଗଛରେ, ବରକୁଳି ଗଛରେ, ତେଣୁ ସେମାନେ କିପରି ଭାବରେ ତାଲିମ ନେଇପାରିବେ ବା ଶିଖିପାରିବେ।
0: ହଁ, ସେଇଟା ଗୋଟେ ଭଲ କଥାଟା ଆପଣ ପଚାରିଲେ ଯେ ବର୍ତ୍ତମାନ ଆପଣ ଦେଖନ୍ତୁ ମୟୂରଭଞ୍ଜରେ ଟସର ନ ଜାଣିଥିବା ଲୋକଙ୍କ ପରିମାଣ ପ୍ରାୟତଃ ନଥିବ, କାହିଁକିନା ପ୍ରତ୍ୟେକ ମୟୂରଭଞ୍ଜିଆ ଏବଂ ମୟୂରଭଞ୍ଜରେ ବସବାସ କରୁଥିବା ଲୋକ ଟସର ସଂସ୍ପର୍ଶରେ ପ୍ରାୟତଃ ଅତ୍ୟପ୍ରତ୍ୟୟ ଭାବରେ ଜଡ଼ିତ। କଥା ହେଲା ଯେ ଆପଣ ଜାଣିଥିବେ ଆମ ଜିଲ୍ଲାରେ ଯୋଉ ବିଭିନ୍ନ ଶ୍ରେଣୀୟ ଲୋକ ରହୁଛନ୍ତି ତା ଭିତରୁ ଗୋଟେ ପାଟ୍ରା କାଷ୍ଟ ଅଛି ଏବଂ ପାଟରୁ ପାଟ୍ରା ହେଇଛି, ରାଜା ସେମାନଙ୍କୁ ଆଣିକି ବନାରସ ସାଇଟ୍ରୁ ସେ ଲୋକଙ୍କୁ ଏଷ୍ଟାବ୍ଲିଶ କରିଥିଲେ ଏବଂ ସେମାନେ ସ୍ପେଶାଲି ଏଇ ଟସରରୁ ସୂତା ବୁଣୁଥିଲେ ଏବଂ ପାଟ ବସ୍ତ୍ର ତିଆରି କରିବାରେ ରାଜାଙ୍କ ଦରବାରରେ ସେମାନେ ସବୁ ନିୟୋଜିତ ହେଇଥିଲେ,
1: କୌଳିକ
0: ବୃତ୍ତି ତାଙ୍କର ଥିଲା। ତେଣୁ

0: ମାନ କଥା ହେଲା ଯେ ଆମର ଯେଉଁମାନେ ଟସର ଚାଷ ସମ୍ବନ୍ଧରେ ପ୍ରାୟତଃ ଯେଉଁ ଏରିଆରେ ହେଉଛି ସବୁ ଆଦିବାସୀ ଲୋକ ତାର ଚାଷ ଶୈଳୀ ପ୍ରଣାଳୀ ସବୁ ଜାଣିଛନ୍ତି ପ୍ରାୟ, କିନ୍ତୁ କାଳକ୍ରମେ ଆମର ଏଇ ଯେଉଁ ବୈଷୟିକ ପରୀକ୍ଷା ନିରୀକ୍ଷା ଦ୍ୱାରା ଯେଉଁ ହାଇବ୍ରିଡ୍ସ ଯେଉଁ ଡାବା ଆଉ ଡାବା ବିଭି ଟିଭି ଆଉ ଅନ୍ୟାନ୍ୟ ଯେଉଁ ଉନ୍ନତ ମାନର ଯେଉଁ ସବୁ ବିହନ ପ୍ରସ୍ତୁତ ହେଲା ଏଥିରେ କିଛିଟା ବୈଷୟିକ କୌଶଳ ତାଙ୍କୁ ଶିକ୍ଷା ଦେବାକୁ ପଡ଼ିଥାଏ। ସେଥିଲାଗି ଓଡ଼ିଶା ସରକାର ତାର ପ୍ରାବଧାନ କରିଛନ୍ତି ବିଭିନ୍ନ ଆୱାରନେସ୍ କ୍ୟାମ୍ପ ମାଧ୍ୟମରେ ହେଉ କି ନହେଲେ ଯେଉଁ ଆମର ଜିଲ୍ଲାରେ ଯେଉଁ ରିଜନାଲ ଟସର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରାଞ୍ଚିର ଯେଉଁ ବ୍ରାଞ୍ଚ ଅଛି ଆର୍ଟିଆର୍ଏସ୍ ସେମାନଙ୍କ ଜରିଆରେ ରାଞ୍ଚିରେ ଅଛି ଏବଂ ବାରିପଦାରେ ତାର ଗୋଟେ ବ୍ରାଞ୍ଚ ଅଛି ଆମର ଆର୍ଟିଆର୍ଏସ୍ କନଭେଣ୍ଟ ପାଖରେ, ସେଥିରେ ସେମାନେ ତାଙ୍କୁ ବୈଷୟିକ ଶିକ୍ଷା ତାଲିମ ଦେଉଛନ୍ତି। କିନ୍ତୁ ଅଧିକ ଅଧିକ ଅମଳକ୍ଷମ ହେଇପାରିବ ତାର ବିଭିନ୍ନ ପ୍ରକାର ଶୈଳୀ ସମ୍ବନ୍ଧରେ ସେମାନେ ସେଥିରେ ବରିଷ୍ଠ ବୈଜ୍ଞାନିକ ମାନେ ଅଛନ୍ତି ଯେଉଁଥିରେ ତାଙ୍କୁ ସହଯୋଗ କରୁଛନ୍ତି ଚାଷୀମାନଙ୍କୁ। ୟାଦ୍ୱାରା କ'ଣ ହେଉଛି, ଏଇ ଯେଉଁ ଆଗରୁ ଟସର ଚାଷଟା ଯେଉଁ 3-4 ମାସରେ ସେମାନେ ଯେଉଁ ଇନକମ୍ଟା ହେଇପାରୁଥିଲା, ବର୍ତ୍ତମାନ ତାଙ୍କର ଏଇ ଯେଉଁ ନୂଆ ଫାଇଣ୍ଡିଙ୍ଗସ୍ ଦ୍ୱାରା ସେମାନେ ଏଇ ଚାଷର ପିରିୟଡ଼ଟାକୁ କନସାଇଜ୍ କରିଛନ୍ତି ଏବଂ 2 ମାସ ଭିତରେ ଏତିକି ଟଙ୍କା କମାଇବା ପାଇଁ ସହଯୋଗ କରିକି ଆକୁ ଶିକ୍ଷା ଦେଇଛନ୍ତି।
1: କଥା ହେବା କେମିତି ଆରମ୍ଭ କରନ୍ତି, କୋଉ ସମୟରେ ଆରମ୍ଭ ହୁଏ ଆର ଆକ୍ଟିଭିଟି?
0: ଆପଣଙ୍କର ଜୁନ୍ ମାସରୁ ଆମର ଟସର ଚାଷ ଷ୍ଟାର୍ଟ ହେଇଥାଏ। ବର୍ଷା ହେଲେ ଯାଇକି ଯେଉଁ ଆପଣଙ୍କର ସୁପ୍ତ ଅବସ୍ଥାରେ ଯେଉଁ ପ୍ରଜାପତିର ପିପା ଭିତରେ ଥାଏ ସେ ତା ମୁଣ୍ଡରେ ଗୋଟେ ଏକ୍ଡାଇସନ ହରମୋନ୍ ସିକ୍ରେସନ ହୁଏ ଏବଂ ସେ ଜାଣିପାରେ ଯେ ବାହାରେ ମୋ ପାଇଁ ପତ୍ର ତିଆରି ହେଇଗଲା, ବାହାରେ ପାଗ ଥଣ୍ଡା ହେଇଗଲାଣି ଆଉ ସେ ଗରମ ନାହିଁ, ତେଣୁ ଅଟୋମେଟିକାଲି ତା ଭିତରୁ ସେ ପ୍ରଜାପତି ଆକାରରେ ବାହାରିକି ଅଣ୍ଡା ମେଟିଂ ହେଇକି ମେଲ୍ ଫିମେଲ୍ ମେଟିଂ ହେଇକି ଅଣ୍ଡା ଦେଇକି ତାର ଜୀବନଚକ୍ର ଆରମ୍ଭ କରେ। ଆଉ ଆମର ଯେଉଁ ବିଭିନ୍ନ ପ୍ରକାର ଅଣ୍ଡା ପ୍ରସ୍ତୁତିକାରୀ ସବୁ ସେଣ୍ଟର ଅଛି ଆମ ଜିଲ୍ଲାରେ, ଯେଉଁ ପ୍ରତ୍ୟେକ ଟସର ସମବାୟ ସମିତିରେ ଯେଉଁ ଅଛି ସେମାନେ ଅଣ୍ଡା ତିଆରି କରିକି ନିରୋଗା ଅଣ୍ଡା ଚାଷୀଙ୍କୁ ଯୋଗାଇଥାନ୍ତି।
1: ଆପଣ ଏଇ ମାଟିର ପୁଅ ଏବଂ ଏଇ ମାଟିରେ ଆପଣ ସେବା କରୁଛନ୍ତି ଓଡ଼ିଶା ସରକାରଙ୍କର ରେଶମ ଚାଷ ବିଭାଗରେ, ତେଣୁ ଆପଣଙ୍କର ଅନୁଭୂତି ପୁଣି ଅଭିଜ୍ଞତାର କୁହନ୍ତୁ। ବର୍ତ୍ତମାନ ଅସୁବିଧା କୋଉଠି ରହୁଛି ଯେଉଁଥିପାଇଁ କି ଏତେଟା ଯେତିକି ବଢିବା କଥା ସେତିକି କିଲାଗି ସୃଷ୍ଟି ହେଇପାରୁନି, କୋଉ ଅସୁବିଧା ସାଧାରଣତ?
0: ମୁଁ ନିଶ୍ଚିତ ଭାବରେ ନିଜକୁ ଧନ୍ୟ ମନେ କରୁଛି, ମୋ ଲୋକଙ୍କର ମୁଁ ସେବା କରିବାର ଅପରଚୁନିଟି ପାଇଛି ଏବଂ ମୁଁ ମୋର ଆଦିବାସୀ ଭାଇମାନଙ୍କର ସେବା ଏଇ ଟସର ଚାଷ ଜରିଆରେ କରିପାରୁଛି। ଏବଂ ଏଥିରେ ଗୋଟେ ଜିନିଷ ଦେଖନ୍ତୁ, ଟସର ଚାଷରେ ଯିଏ ଟସର ଚାଷ କଲା ସୁବିଧା ହେଲା ଯେ ଯିଏ ଟସର ଚାଷ କଲା ସିଏ କୋଷା ବିକ୍ରି କରିକି ଏବଂ ଗଛର କାଠ ୟୁଜ୍ କରିକି ସିଏ ଲାଭବାନ ହେଲା। ଟସରଟା ପ୍ରଡକ୍ସନ ହେଇସାରିଲା ପରେ ଯିଏ ତାକୁ ସୂତା କାଟିଲା ତାକୁ ରିଲର ବୋଲି କହୁଛନ୍ତି, ସେ ଶ୍ରେଣୀୟ ଲୋକ ଆମ ଷ୍ଟେଟରେ ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବି 20-30 ହଜାର ହବ ଯେଉଁମାନେ ସୂତା କାଟନ୍ତି ରିଲର ବୋଲି କହନ୍ତି। ସେମାନେ ସୂତା ବାହାର କରିବେ ପ୍ରତ୍ୟେକ କେଜି ପିଛା ସେମାନେ 700-800 ଟଙ୍କା ଲେଖା ପାଇବେ, ତେଣୁ ସେ ଗୋଟେ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏଇ ଟସରକୁ ନେଇକି ସୂତା କାଟିକି ପଇସା ରୋଜଗାର କରୁଛନ୍ତି।
1: ତାହେଲେ ନିଯୁକ୍ତି ସୃଷ୍ଟି କରିବାର ରହିଛି।
0: ପୁନଶ୍ଚ ଆପଣ ଦେଖନ୍ତୁ ଯେଉଁମାନେ ଟ୍ୱିଷ୍ଟ କଲେ ସୂତାର ବିଭିନ୍ନ, ଆଜି ଆପଣଙ୍କର ଶାଢ଼ୀ ହବ କି ସ୍କାର୍ଫ ହବ, ତାକୁ ଯେଉଁମାନେ ଟ୍ୱିଷ୍ଟ କଲେ ଟ୍ୱିଷ୍ଟର କହୁଛନ୍ତି,
1: ଦରକାର ମୁତାବକ
0: ସେ ଶ୍ରେଣୀୟ ଲୋକ ବି ପଇସା ପାଉଛନ୍ତି ସେ କାମ କରିକି। ଏବଂ ସର୍ବଶେଷରେ ଯେଉଁ ଆମର ବୁଣାକାର ଅଛନ୍ତି ଯେଉଁମାନେ ୱେଭର କହୁଛନ୍ତି, ସେମାନେ ତାକୁ ଶାଢ଼ୀ ଧୋତି କି ଅନ୍ୟାନ୍ୟ ଯେଉଁ ବସ୍ତ୍ର ତିଆରି କରିକି ସେଥିରୁ ପଇସା, ତେଣୁ ଗୋଟିଏ ଜିନିଷ 4 ଶ୍ରେଣୀୟ ଲୋକ ଏଥିରୁ ବେନିଫିଟ୍ ପାଉଛନ୍ତି। ତେଣୁ ଟସର ସେଇ ଦୃଷ୍ଟିରେ ବହୁତ ପୁରାତନ ଏବଂ ଆପଣ ଜାଣିଥିବେ ଏଇଟା ସତ୍ୟଯୁଗର ଜିନିଷ, ଭଗବାନ ବିଷ୍ଣୁ ପରିଧାନ କରୁଥିଲେ ବୋଲି ଶାସ୍ତ୍ରରେ ଲେଖା ହେଇଛି, ତେଣୁ ଏଇଟା ଟସର ଈଶ୍ୱର ବୋଲି କହୁଛନ୍ତି ଏବଂ ଟସର ଗୋଟେ ନିଶ୍ଚିତ ଭାବରେ ପବିତ୍ର ଚାଷ ଏବଂ ୟାର କୌଣସି କ୍ଷତିର ନାହିଁ, ଲାଭ ହିଁ ଲାଭ ଚାଷ। ଏକରେ ପର୍ଯ୍ୟାବରଣ, ଗଛ ପର୍ଯ୍ୟାବରଣକୁ ସଂରକ୍ଷଣ କରୁଛି ଏବଂ ଆମର ଜୈବ ମଣ୍ଡଳୀ ସୁରକ୍ଷା ଦେଉଛି ଗଛ ଲଗାଇବା ଦ୍ୱାରା, ଏବଂ ଗଛରୁ ଚାଷ କରିକି ଲୋକ ଗରିବ ଆଦିବାସୀ ଲୋକ ଜୀବନ ଜୀବିକା ଇଏ କରୁଛନ୍ତି ଏବଂ ଯେଉଁ ବସ୍ତ୍ର ତିଆରି ହେଉଛି ସମାଜର ସବୁଠୁ ଧନୀ ଶ୍ରେଣୀୟ ଲୋକ ତାକୁ କିଣିକି ପିନ୍ଧୁଛନ୍ତି, ଇଏ ହେଲା ସୁବିଧା।
1: ଚାହିଦା ସୃଷ୍ଟି କରିବା ପାଇଁ ମଧ୍ୟ ଦରକାର ହେଉନି
0: କିନ୍ତୁ ଆଉ ୟାର ଯେଉଁ ବହୁତ ବଡ଼ ଜିନିଷ, ୟାର ଯେଉଁ ଅସୁବିଧା କଥା କହିଲେ, ନିଶ୍ଚିତ ଭାବରେ ପ୍ରତ୍ୟେକ କଲଚରର ଅସୁବିଧା ରହୁଛି କିନ୍ତୁ ଟସରରେ ଅସୁବିଧା ବହୁତ କମ୍। ଏଥିରେ ଦେଖନ୍ତୁ ଅସୁବିଧା ମାନେ ଆମର ଓଡ଼ିଶା ସରକାର ଏଠିକାର ଯେଉଁ ବଜାର ଦର ୟାକୁ ନିୟନ୍ତ୍ରଣ, ଟସରର ବଜାର ଦର ନିୟନ୍ତ୍ରଣ କରନ୍ତି ଆମ ଓଡ଼ିଶା ସରକାର। ତାର ବିଭିନ୍ନ ସମୟରେ ଯେଉଁ ତାର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ଦ୍ୱାରା ହେଇଥାଏ। ତ ଅନେକ ସମୟରେ କ'ଣ ହୁଏ, ଠିକ୍ ମୂଲ୍ୟ ନିର୍ଦ୍ଧାରଣ ନ ହେବା ଦ୍ୱାରା ଆମର ପଡ଼ୋଶୀ ରାଜ୍ୟ ଯୋଉ ଝାଡ଼ଖଣ୍ଡ ଆଉ ୱେଷ୍ଟବେଙ୍ଗଲ ଯୋଉଠି ଫ୍ରି ମାର୍କେଟ ଓପନ୍ ବିଡିଂ ଅକ୍ସନ୍ ସିଷ୍ଟମରେ ସେଲ୍ ହୁଏ,
1: ସରକାର
0: ନିୟନ୍ତ୍ରଣ ନାହିଁ, ସେଠି ଟସର ସବୁ ସିଆଡ଼କୁ ସ୍ମାଗ୍ଲିଂ ହେଇକି ପଳାଏ। ତେଣୁ ଏଇ ଏଇ ଜିନିଷଟା ଗୋଟେ ପ୍ରୋବ୍ଲେମ ରୁହେ। କିନ୍ତୁ ଆଜି ବଡ଼ ଖୁସିର କଥା ଯେ ଓଡ଼ିଶା ସରକାର ଯୋଉ ରେଟ୍ ନିର୍ଦ୍ଧାରଣ କରିଛନ୍ତି 2015-16 ପାଇଁ ନିଶ୍ଚିତ ଭାବରେ ବହୁତ ଅଧିକା।

0: ଏବଂ ଭଲ ଅଛି। ପ୍ରାୟତଃ 30,000-40,000 ଟଙ୍କା ପର୍ଯ୍ୟନ୍ତ ଏଭରେଜ ଇନକମ୍ ଆମ ଚାଷୀମାନେ ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ପାଟିଆ କଂସାପାଳ ଆଉ ନିଶ୍ଚିନ୍ତା ଏରିଆରେ ସବୁ ଲୋକ ପାଉଛନ୍ତି ଏବଂ ସେଇଟା ଲୋକଙ୍କର ଆର୍ଥିକ ପ୍ରଗତିରେ ନିଶ୍ଚିତ ଭାବରେ ସାହାଯ୍ୟ କରୁଛି। ଦୁଇରେ ହେଲା, ଆଉ ଗୋଟେ ଜିନିଷ ହେଲା, ତ ଆଜିକା ଦିନରେ ଏ ଯେଉଁ ରେଟ୍ ସରକାରଙ୍କର ଏଇ ଯେଉଁ ମୂଲ୍ୟ ବୃଦ୍ଧି ଯୋଗୁଁ ପ୍ରାୟତଃ ଏଜୁକେଟେଡ୍ ପିଲା ସବୁ ଏ ଟସର ଚାଷରେ ନିୟୋଜିତ ହେଉଛନ୍ତି। ଆପଣ ଶୁଣିଲେ ଖୁସି ହେବେ, ଯେଉଁ ପାଟିଆ ଟସର ଚାଷୀ ସମବାୟ ସମିତିର ତାର ସଭାପତି ଶ୍ରୀ ହାମିରା ହାସ୍ତା, ସେ ଜଣେ ଗ୍ରାଜୁଏଟ୍, ଆଉ ଏଠି ଯେଉଁ ମୁକୁନ୍ଦ ନାୟକ ଭାରତ ସରକାର ତାଙ୍କୁ ସମ୍ମାନିତ କରିଛନ୍ତି, ସେ ଲକ୍ଷାଧିକ ଟଙ୍କା ପାଇଥିଲେ ବାଙ୍ଗାଲୋରରେ, ଏବଂ ତାଙ୍କ ଘର ଦାନାଦର ଏଠି ଯେଉଁ କଂସାପାଳ ଟସର ଚାଷୀ ସମବାୟ ସମିତିରେ, ସେ ଜଣେ ପାଠଶାଠ ପଢ଼ିବା ଲୋକ। ତେଣୁ ନିଶ୍ଚିତ ଭାବରେ ଏଇଟା ଗୋଟେ ଗର୍ବ ଯେ ଏତେ ଇକୋ କ୍ଲାଇମେଟିକ ଚେଞ୍ଜ ହବା ସୁଦ୍ଧା ଏ କଲଚର ବଞ୍ଚି ରହିଛି ମୟୂରଭଞ୍ଜ ଜିଲ୍ଲାରେ।
1: ଆପଣ ଯେଉଁ ସୁଦୂର ପ୍ରସାରୀ ଟସର ଚାଷ ସମ୍ପର୍କରେ ତାର ବିଭିନ୍ନ ପାର୍ଶ୍ୱ ବିଭିନ୍ନ ଦିଗ ବିସ୍ତୃତ ଭାବରେ ଆଲୋଚନା କଲେ ଆମ ଭାଇମାନଙ୍କ ପାଇଁ, ଏବଂ ଆମର ଆକାଶବାଣୀ ବାରିପଦା ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ନମସ୍କାର।
2: ନମସ୍କାର।
1: କଥା ହଉ, ଆମର ସମୟ ପରିଧି ବି ସରିଗଲାଣି। ସବୁଦିନ ଭଳି ମଧ୍ୟ ଆମେ ନିବେଦନ କରିବା, ମତାମତ ଦେଇକି ଆମକୁ ଦୁଇଧାଡ଼ି ଲେଖିକି ପଠାନ୍ତୁ, ତେଲେ ଆମେ ଡାଏଲ ଆଉଟ କାର୍ଯ୍ୟକ୍ରମରେ ଅର୍ଥାତ ରବିବାର ଦିନ ତାଙ୍କ ଚିଠି ପଢ଼ିବା, ଆମକୁ ଦୁଇଧାଡ଼ି ଲେଖିବା ପାଇଁ କହିବା। ଆମ ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର ହେଲା 7570002, ଜିଲ୍ଲା ମୟୂରଭଞ୍ଜ।
3: ତେବେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଠି ରଖିବା। ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ, ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ସୁବିନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜବଡ଼ା। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଅନୁରୋଧ କଥାଚିତ୍ର ଆରତୀ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ। ଅନୁରୋଧ ଜଣାଇଛନ୍ତି ଆପଣମାନେ ହେଲେ ବିଜୟ ରାମଚନ୍ଦ୍ରପୁରରୁ ପୁପୁ ଭାଇ, ରୁବି, ମୁନି, ସୁନି, ମହେନ୍ଦ୍ର, ସନତ ଏବଂ ତାଙ୍କର ପରିବାରବର୍ଗ। ଶୁଣନ୍ତୁ କଥାଚିତ୍ର ଆରତୀ।

ପରବର୍ତ୍ତୀ କଥାଚିତ୍ର ମନେ ରହିବ ମୋ ପ୍ରେମ କାହାଣୀ। ଗାଇଛନ୍ତି ତପୁ ମିଶ୍ର। ଏହି କଥାଚିତ୍ରର ଗୀତ ଶୁଣିବା ପାଇଁ ଅନୁରୋଧ ଜଣାଇଛନ୍ତି ଆପଣମାନେ ହେଲେ ଝିଲ୍ପି ଛକରୁ ବାରିପଦା ଝିଲ୍ପି ଛକରୁ ଅନୁରୋଧ ଜଣାଇଛନ୍ତି ଡମରୁ ସାଲଖାନ ଭକ୍ତା ମହେନ୍ଦ୍ର ସୁକୁଲ ବିଜେନ୍ଦ୍ର ମୁନିରାମ ଏବଂ ତାଙ୍କର ସାଥୀ ଶ୍ରୋତା। କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ।

ଶ୍ରୋତାମତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଅନୁରୋଧର ପରବର୍ତ୍ତୀ କଥାଚିତ୍ର ସମୟ ଖେଳୁଛି ଚକା ପହଁରି, ଗାଇଛନ୍ତି ମହମ୍ମଦ ଅଜିଜ। ଅନୁରୋଧ ଜଣାଇଛନ୍ତି ଆପଣମାନେ ହେଲେ ସୁଦୂର ବିଜେତାଳା ବ୍ଲକର ବଣକାଠି ଗାଁ।

ରୂପାଲି, ରଘୁ, ସୁମିତ୍ରା, ସମ୍ଭରୀ, ସୁଗି, ମାଧୁରୀ, ଚନ୍ଦ୍ରିକା, ମିନତୀ ଏବଂ ତାଙ୍କର ପରିବାରବର୍ଗ। କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେବେ ତମେ ନାହ କେବେ ମୁଁ ନୁହେଁ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ। ଅନୁରୋଧ କରିଛନ୍ତି ଆପଣମାନେ ହେଲେ ଲକ୍ଷ୍ମୀ ପଶୁରୁ ଋତୁ ଅଜିତ ସୁଜିତ ସୁପ୍ରିୟା ମିଲି ଜୀବନ ନିତ୍ୟା ପୂର୍ଣ୍ଣ ଏବଂ ଶୁଭାଶିଷ। ଶୁଣନ୍ତୁ କଥାଚିତ୍ର କେବେ ତମେ ନାହ କେବେ ମୁଁ ନୁହେଁ।

ଶ୍ରୋତାଙ୍କୁ ଏହି ପ୍ରକୃତ ଆଜିର ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ। ଆରତୀ ମନେ ରହିବ ଏ ପ୍ରେମ କାହାଣୀ, ସମୟ ଖେଳୁଛି ଚକା ଭୂଇଁରେ, ଜଗା ବଳିଆ ଏବଂ କେବେ ତମେ ନାହ କେବେ ମୁଁ ନାହିଁ କଥାଚିତ୍ର କିଛି ଗୀତ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ନିବେଦିତା, କଣ୍ଠରେ ତାଙ୍କର ନିଜାମ ରଚନା।

ଶ୍ରୋତାବନ୍ଧୁ ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ରେ କଣ୍ଠଦାନ କରିଥିଲେ ନିବେଦିତା ଏବଂ ନମ୍ରତା ମହାନ୍ତି। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟିରେ ସମୟ ବର୍ତ୍ତମାନ ରାତି 8:40 ଆରମ୍ଭ କରୁଛୁ ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଶୁଣନ୍ତୁ ସୁନିଧି ଚୌହାନଙ୍କ କଣ୍ଠରୁ କଥାଚିତ୍ର ଦିଲ୍ ପରଦେଶୀ ହୋ ଗୟା।

ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦ୍ୱୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିବା ସହିତ ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଇବା ନେଇ କଲେ ଗୁରୁତ୍ୱାରୋପ। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ମାସ 18 ତାରିଖରେ ହେବ ଭୋଟ୍ ଗ୍ରହଣ। ଭୁବନେଶ୍ୱରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ଭନ୍ଧିତ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ସେପ୍ଟେମ୍ବର ସୁଦ୍ଧା ବକେୟା ଥିବା ଜମିଜମା ମାମଲା ବନ୍ଦୋବସ୍ତ କରିବାକୁ ଦେଲେ ନିର୍ଦ୍ଦେଶ। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଆସନ୍ତା ଜୁନ୍ 1 ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଲକାତା ନିଯୁକ୍ତି ଜୁନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17ଟି ସହରର 26ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଥିବାବେଳେ ଜୁନ୍ 17 ତାରିଖରେ ପ୍ରକାଶ ପାଇବ ମେଧା ତାଲିକା। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନ ମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନ ମଲ୍ଲିକାର ସପ୍ତମ ଭାଗ।

0: ଦେଖୁଛ ସମ୍ବିତ, କେତେ ସୁନ୍ଦର ଲାଗୁଛି ଏ ଜାଗାଟା। ସାମ୍ନାରେ ଖଇରୀ ନଈ, ପଛପଟେ ପାହାଡ, ଝିପିଝିପି ବର୍ଷା ପରେ କେତେ ସୁନ୍ଦର ସୁଲୁସୁଲୁ ପବନ। ଆରେ କାଲି ଏ ନଈଟା ଥିଲା ଶୁଖିଲା, ଆଜି ପୂର୍ଣ୍ଣଗର୍ଭା।
1: ପାହାଡ଼ୀ ନଈ ତ, ତମେ ତ ଜାଣ ସ୍ୱାତି, ଏଇ ଖଇରୀ ନଦୀ କୂଳରୁ ଦିନେ ସ୍ୱର୍ଗତ ସରୋଜ ଚୌଧୁରୀ ପାଇଥିଲେ ବାଘ ଛୁଆଟେ। ମଣିଷର ସ୍ନେହ ଆଦର ପାଇ ସେ ବାଘ ଛୁଆଟି ବଡ ହେଲା, ତାରି ନାଁ ଖଇରୀ।
0: ହଁ ଶୁଣିଛି, ବିଶ୍ୱବିଖ୍ୟାତ ଖଇରୀ, ଠିକ ମଣିଷ ପରି ବ୍ୟବହାର କରୁଥିଲା ମଣିଷ ସାଙ୍ଗରେ, ଆଉ ସ୍ନେହ ଆଦର ପାଇଁ ପାଗଳ ହେଇ ଉଠୁଥିଲା।
1: ସ୍ନେହ ଆଦର ପାଇଁ ସମସ୍ତେ ପାଗଳ ସ୍ୱାତି, ମଣିଷ କଣ ପଶୁ କଣ?
0: ମୋ ମତରେ ଠିକ ସେଇଆ ସମ୍ବିତ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରତ୍ୟେକଟି ଜୀବ ହେଉଛି ଭଗବାନଙ୍କ ସୃଷ୍ଟି। ହଁ, ପଶୁ ଭିତରୁ ପଶୁତ୍ୱ କାଢି ନେଲେ ସେ ଯେମିତି ସାଧାରଣ ସରଳ ଜୀବ ପରି ବ୍ୟବହାର କରିପାରେ, ସେମିତି ମଣିଷ ଭିତରେ ପଶୁତ୍ୱ ଆରୋପ କଲେ ସେ ପଶୁଠାରୁ ଆହୁରି ଭୀଷଣ ହେଇଯାଏ। ମୋର ତ ମନେ ହୁଏ ଆମେ ମଣିଷ ଜାତି ରିଙ୍ଗ ମାଷ୍ଟର ହେଇ ନଚଉଛେ ଏବଂ ନାଚୁଛେ। ଏଇ ସନ୍ଧ୍ୟା ହେଇ ଆସୁଛି, ଚାଲ ନା ଡାକ ବଙ୍ଗଳାକୁ ଫେରିଯିବା। ତମେ ସେଦିନ କହୁଥିଲ ନା ଏଇ ଖଇରୀ ନଦୀ ସମ୍ପର୍କରେ ଆଉ ଗୋଟିଏ କାହାଣୀ, କଣ ତ ତା ନା, ହଁ ବୀରବର।
1: କଣ ହେଲା?
0: ଏଇ ପାଖରେ କୋଉଠି ପରା ସେ ରଘୁନାଥଜୀ ମଠ, ସେ ପଥରଟା ଦେଖିବାକୁ ମୋର ଭାରି ଇଚ୍ଛା।
1: କୋଉ ପଥର କହିଲ? ଓହୋ, ବୀରବର ନଈରେ ଗାଧୋଉଥିଲା ବେଳେ ଯୋଉ ପଥର ଦିଟା ଭାସି ଭାସି ଆସୁଥିଲା, ସେ ଛୁଇଁ ଦେଲାରୁ ବାଁ ହାତ ପଥରଟି ବୁଡ଼ିଗଲା, ଆଉ ଆର ପଥରଟି ସେ ଆଣି ରଖିଲା ଏଇ ରଘୁନାଥଜୀ ମନ୍ଦିରରେ।
0: କେତେ ସୁନ୍ଦର କଥାଟିଏ କହିଲ।
1: ଆରେ ସ୍ୱାତି, ସେସବୁ ହେଲା ଲୋକ କଥା, କଳ୍ପ, ଏହାର ସତ୍ୟତା ଉପରେ ବିଶ୍ୱାସ କରିବା କେତେ ଦୂର ଠିକ।
0: କାହାର ବିଶ୍ୱାସକୁ ଆକ୍ଷେପ କରିବାର ଅଧିକାର ଆମର ନାହିଁ, ସେ ଉପଛ ଅନ୍ଧବିଶ୍ୱାସ। ସେଦିନ ଆମେ ଯେତେବେଳେ ସାନ୍ତାଳପଲ୍ଲୀ ନିୟୁତି ଗାଁକୁ ଯାଇଥିଲେ, ତମକୁ ଜ୍ୱର ହେଲା, ମନେ ଅଛି ନା?
1: ହଁ ମନେ ଅଛି। ସେଇ ସାନ୍ତାଳ ବୁଢ଼ାଟି ଗୋଟେ କୋଉ ଗଛର ପତ୍ର ଆଣି ହାତରେ ଦଳି ଫୁଙ୍କି ଦେଲା।
0: ବାସ, ବିନା ଔଷଧରେ ଗୋଟାଏ ମୁହୂର୍ତ୍ତରେ ତମର ଜ୍ୱର ଛାଡିଗଲା, ୟାକୁ କଣ କହିବ ଅନ୍ଧବିଶ୍ୱାସ?
1: ଓହୋ, ମୁଁ ସେ କଥା କହୁନି ସ୍ୱାତି, ସବୁ କଥାରେ ପୁଙ୍ଖାନୁପୁଙ୍ଖ ଭାବେ ସତ୍ୟତା ନ ଜାଣି ବିଶ୍ୱାସ କରିବା ଅନ୍ତତଃ ମୋ ପକ୍ଷେ ସମ୍ଭବ ନୁହେଁ।
0: ଅବଶ୍ୟ ସେ ତମର ବ୍ୟକ୍ତିଗତ ମତ, କିନ୍ତୁ ମୋ ମତରେ ଏଇ ବିଶ୍ୱାସ ଉପରେ ହିଁ ସମଗ୍ର ବିଶ୍ୱ ଚାଲିଛି। ହଁ ତମେ କହୁଥିଲ ନା ଏଇ ପାଖରେ କୋଉଠି ସେଇ ବୀରବର ବଂଶଧର ମାନଙ୍କର ଗାଁ ଅଛି, ଚାଲୁନ ସେଇପଟ ଦେଇ ଟିକେ ଯିବା।
1: ଏ ଅସମୟରେ, ପୁଣି ସନ୍ଧ୍ୟାରେ?
0: ଆରେ ସନ୍ଧ୍ୟାରେ ତ ତାଙ୍କର ନାଚ ଗୀତର ଆସର ଜମେ, ସେଇମାନଙ୍କ ସାଙ୍ଗରେ ଆଜି ରାତିଟା କଟେଇ ଦେଲେ କେମିତି ହୁଅନ୍ତା?
1: ସ୍ୱାତି, ବେଶ କିଛି ଦୂର ସେମାନଙ୍କ ଗାଁ। ଆରେ ତମେ ପାଗଳ ହେଲଣି ନା କଣ? ବରଂ ଆଜି ରାତିରେ ଆରାମରେ ଶୋଇପଡ଼, କାଲି ସକାଳେ ଯିବା।
0: ଏଇ ଜବାବ ଦେଇଛ, ତମ ସାଙ୍ଗେ ମୟୂରଭଞ୍ଜ ଆସିଛି ମାନେ ସବୁ ଆଦିବାସୀ ସମ୍ପ୍ରଦାୟଙ୍କ ସହିତ ମୋର ପରିଚିତି କରାଇଦବ।
1: ହେଲା ବାବା ହେଲା, ମତେ କିନ୍ତୁ ଭାରି କ୍ଲାନ୍ତ ଲାଗୁଛି, କହୁଛ ଯଦି ଚାଲ

0: ସମ୍ବି, ଏଠି ତ କଣ ଜଙ୍ଗଲ କିଛି ନାହିଁ, ଚାରିଆଡେ କ୍ଷେତ ବାଡ଼ି ଆଉ ଘର ଗୁଡିକ ଖପର ଚାଳରେ ତିଆରି,
1: ପିଣ୍ଡା ଆଉ କାନ୍ଥ ତଳ ସବୁ କଳା ରଙ୍ଗରେ ଲିପା।
0: କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗୁଛି, ଏମାନଙ୍କ ଭାଷା ତ ଠିକ ଆମ ପରି ଓଡ଼ିଆ ଭାଷା।
1: ତମେ ଠିକ କହିଛ, ସେମାନେ ଓଡ଼ିଆ କହନ୍ତି। ତାଙ୍କ ଚାଲିଚଳନ ସହିତ ଭୂୟାଁ ଆଉ ସାନ୍ତାଳ ମାନଙ୍କର ବେଶ କିଛି ସାମଞ୍ଜସ୍ୟ ଅଛି ବୋଲି ମନେ ହୁଏ।
0: କାହିଁକି
1: ଦେଖ ନା, ସେମାନଙ୍କ ଘର ତିଆରି ଶୈଳୀ ଚାଲିଚଳନ ଭଲ ଭାବରେ ଲକ୍ଷ୍ୟ କଲ।
0: ଅବଶ୍ୟ କିଛିଟା। ଆଚ୍ଛା ସମ୍ବିତ, ଏମାନେ ପ୍ରଥମେ ଆସିଲେ କୋଉଠୁ?
1: ସେମାନଙ୍କର ଆସିବା ସମ୍ପର୍କରେ ବିଭିନ୍ନ କଥା ଅଛି।
2: ସର୍ବପ୍ରଥମେ ଏ ପୃଥିବୀଟା ଜଳମୟ ଥିଲା, ଏଠାରେ ଜୀବଜନ୍ତୁ ଜୀବ ଜଗତ କିଛି ନଥିଲା। ଯାଉ ନିରାକାର ବିଷ୍ଣୁ ଥିଲେ, ସେ ମନେ ମନେ ଚିନ୍ତା କଲେ, ମୁଁ କେମିତି ବ୍ରହ୍ମାଣ୍ଡ ପୃଥିବୀରେ ଜୀବ ଜଗତ ସୃଷ୍ଟି କରିବି। ଏହା ଚିନ୍ତା କରିକିନା ସେ ଯୋଗ ନିଦ୍ରା ଯାଉଛନ୍ତି।
3: ଯୋଗ ନିଦ୍ରା ଗଲେ ତାଙ୍କର କର୍ଣ୍ଣମୂଳରୁ ଦୁଇଟି ଅସୁର ସୃଷ୍ଟି ହେଲେ, ସେ ମଧୁ କୈତବ,
2: ଏମାନେ ତ ସେ ମଧୁ କୈତବ ମାରିକିନା ବସୁବାସୁକି ସୃଷ୍ଟି କଲେ।
3: କଥା ଥିଲା ତାଙ୍କ ମେଦୁରୁ ମେଦିନୀ ସୃଷ୍ଟି ହେଲା, ପୃଥିବୀ ସୃଷ୍ଟି ହେଲା। ତାପରେ
2: ମଧୁ କୈତବ ମୂଳରୁ ଦୁଇଟି ପିତୁଳା ତିଆରି କଲେ।
3: କିଏ ତିଆରି କଲେ?
2: ଆଦିମାତା।
3: ଆଦିମାତା ଯିଏ ବସିକିରି ମହାବିଷ୍ଣୁଙ୍କ
2: ପାଦ ଚାଲୁଥିଲେ।
3: ତାପରେ
2: ତାକୁ ଜୀବଦାନ ଦେଇକିନା ତାଙ୍କୁ ଏ ବ୍ରହ୍ମାଣ୍ଡ ସୃଷ୍ଟି କରିବା ପାଇଁ ପଠେଇଦେଲେ। ତେଣେ ସେ ବସୁବାସୀଙ୍କର ତପସ୍ୟା ଭଙ୍ଗଲା, ଏଣୁ ସେ ଦେଖିଲେ ଯେ ଇଏ ସୃଷ୍ଟି କିଏ କଲା। ସେ ସୃଷ୍ଟି କି ଧ୍ୱଂସ କରିବା ପାଇଁ ବସୁବାସୁକି ରାଗରେ ତମ ତମ ହୋଇକିନା ନିଜ ବାହୁ ବାମ ବାହୁରୁ ବାର ପୁତ୍ର ବାର କନ୍ୟା ଜନ୍ମ କଲେ।
4: ବସ

0: ଏଇ ଯୋଉ ତାଙ୍କର ବାହୁରୁ ଜନ୍ମ ହେଲେ ତାଙ୍କ ପିଲାଙ୍କ ନାଁ ସବୁ କଣ କହିଲେ?
1: ବାସୁ ବାସୁଜ ବାହୁ ବାର ବାଉଳା ବାଣା ବାଧକା ବାହୁର ବାରସା ବାହୁଜ ବାସା ବାରସା
0: ଏମାନେ ସବୁ ବାରଟି ପିଲା ଜନ୍ମ ହେଲେ
1: ଜନ୍ମ ଝିଅ ସବୁ ସବୁ ବୈଖରେ ତାଙ୍କର ନାମ ଅଛି।
0: ଆଚ୍ଛା ବରେ
1: ଆଜ୍ଞା
2: କିଏ କହେ ଏଇ ବାଥୁଡ଼ି ମାନେ ଶିମିଳିପାଳ ପାହାଡ଼ର ବାକୁଆ ନାମକ ସ୍ଥାନରେ ପ୍ରଥମେ ଥିଲେ, ସେଇଠୁ ଆସିଛନ୍ତି। ଆଉ କିଏ କହେ ଦୁଧ ଅଞ୍ଚଳର ବାଟୁଲିଗଡ଼ଠାରୁ ଏମାନେ ଆସିଛନ୍ତି। ତେବେ ସେ ଯାହା ହଉ, ଏମାନଙ୍କର ଆମର ଆଦିବାସୀ ସମ୍ପ୍ରଦାୟ ଭିତରେ ଏକ ବିଶେଷ ସ୍ଥାନ ରହିଛି। ଛାଡ଼ ଛାଡ଼, ମୁଁ କ'ଣ ଏଠିକି ଲେକ୍ଚର ଦେବାକୁ ଆସିଛି ନା କ'ଣ? ମୁଁ କହୁଥିବି, ତମେ ଶୁଣୁଥିବ। ଚାଲ ଚାଲ ଗାଁ ଭିତରକୁ ବୁଲିଯିବା। ଚପଲ ନୁହେଁ, ଚପଲ ଗାଡ଼ି ଭିତରେ ଥାଉ, ଖାଲି ପାଦରେ ଚାଲି ଚାଲି ଯିବା।
0: ଆମେ ବର୍ତ୍ତମାନ ବସିଛୁ ମଣ୍ଡୁଆ ଗାଁରେ। ଛୋଟ ଗାଁଟିଏ, ପ୍ରାୟ 40-50 ଘର ହବ। ଗାଁର ପାଖରେ ଗୋଟେ ଛୋଟ ନଈ କୁଳୁ କୁହେଇ ବହିଯାଉଛି। ଆମ କାନରେ ପଡ଼ୁଛି ପକ୍ଷୀମାନଙ୍କର ସୁମଧୁର କାକଳି, ଏବଂ ଦେଖୁଛୁ ରାସ୍ତାର ଦୁଇ ପଟେ ଛୋଟ ଛୋଟ ଘର ଗୁଡ଼ି ହେଇଛି, ଏବଂ ସେଥିରୁ କେତୋଟି ଚାଳ ଘର ମଧ୍ୟ ଅଛି, କେତୋଟି ଅଛି ଖପଲି ଘର। ଏଠି ରହୁଛନ୍ତି ଆମର ପ୍ରିୟ ବାଥୁଡ଼ି ଭାଇମାନେ।
3: ଦେଖୁଛ ନା କେମିତି ଟୁଙ୍ଗ ଟାଙ୍ଗ ହେଇ ପ୍ରତିଟି ଘର ଦୁଆରୁ ଗୋଟେ ଗୋଟେ ମୁହଁ ବାହାରି ପଡ଼ିଲା, ଯେମିତି ଆମେ ସର୍କସରୁ ଆସିଛୁ ଜନ୍ତୁ।
2: ତମେ ଜନ୍ତୁ ନୁହଁ କି?
3: ଏଇ ସେମିତି କହିବନି। ଆଚ୍ଛା ସମ୍ବିତ, ଦେଖିଲ ସେ ପୁରୁଷମାନଙ୍କୁ? ସେମାନେ କେମିତି ଆଣ୍ଠୁ ଉପରକୁ ଅଣ ଓସାରିଆ ଖଣ୍ଡେ ଖଣ୍ଡେ ଧୋତି ପିନ୍ଧିଛନ୍ତି, ଆଉ କାନ୍ଧରେ ଗାମୁଛା ପକେଇଛନ୍ତି।
2: ସ୍ତ୍ରୀମାନେ ବି ସେୟା, ଆଣ୍ଠୁ ଉପରକୁ ଶାଢ଼ୀ।
3: ଇ ମା, ଝିଅମାନେ ନାଇଟି ପିନ୍ଧିଛନ୍ତି।
2: ଇଏ ବୋଧେ ଆଜିକାଲିକା ଝିଅ ହେଇଥିବେ, ପାଠ ବୋଧେ ପଢିଛନ୍ତି। ଆଧୁନିକ ସଭ୍ୟତାର ପ୍ରଭାବ ବୋଧ ହୁଏ ଏମାନଙ୍କ ଉପରେ ପଡିଛି। କିନ୍ତୁ ଅସଲ ଝିଅମାନଙ୍କୁ ଚାହୁଁ ନା ସେଇ ପୁରୁଣା କାଳିଆ ବୁଢ଼ୀ ମାଉସୀ ଜଣକ?
0: ମାଉସୀ, ଆପଣଙ୍କର ଘରେ ସବୁ ଯୋଉ ଦିଅଁ ରଖନ୍ତି ଠାକୁର ଘର, ଆମର ଯେମିତି ସବୁ ଅଛି ଈଶାଣ କୋଣ ଅଛି, ଆପଣଙ୍କର ସେ ବାଥୁଡ଼ି ଘରେ ସେମିତି କଣ ସବୁ ଘର ଅଛି?
1: ବାଥୁଡ଼ି ଘରେ ଯଦି ଯାହାର ଗୋଟେ ଘର ବାପା, ହଁ ଗୋଟେ ଘର ହେନେ ଖଣ୍ଡେ ଛେଦି ଦେମି, ସେଠି କାନ୍ଥ ଦେମି, କାନ୍ଥ ଦେଇ କରି ତାକୁ ଠାକୁର ରଖିମି, ଭିତର ଘର କରିମି।
0: ଠାକୁର କଣ ରଖ?
1: ଆରେ ସେଇଟା ପୁରା ଠାକୁର ଘର କରିମୁ ଆମେ, ସେଇଟା ଭିତର ଘର ଈଶାଣ ଘର କରିମୁ।
0: ଠାକୁର ରଖ
1: ସେଇଟା, ସେଇଟା ଯାହାକି ଆମର ଇଷ୍ଟ ବଡ଼ା ବୁଡ଼ି ଯେତେ

0: ବାହାର ଲୋକ ଚାହିଁ ପଶିବା ପାଇଁ
1: ବାହାର ଲୋକ ଆଉ
0: ମୁଁ ଚାହିଁବି ଯିବା ପାଇଁ ତୁ ଯଦି ପଶିଯାଏ
1: ନା
0: କଣ କରିବ
1: ବହୁତ ଅଡୁଆ କରିଦେବ
0: କଣ ଅଡୁଆ କରିବ
1: କଣ ଅଡୁଆ କରିବ ଯାହାରେ ଛୁଆ ହଁ ପୁଅ ଅଛି କି ଝିଅ ଅଛି କିବା ଆଉ ନିଜକୁ ସିଏ ବହୁତ ଝୁଲାଝୁଲି କରିବାକେ ହଁ ଓକାଣ ବାନ୍ତି ହାକେ
2: ହାତରେ କାଚ ଚୁଡି ବାହୁଟି ମୁଦି କାନଫୁଲ ଆଉ ବେକରେ ସୁନା ଚେନ୍ ବି
3: ହଁ ଏସବୁ କେବଳ ଅବସ୍ଥା ସମ୍ପନ୍ନ ବାଥୁଡ଼ି ଘରେ ଦେଖାଯାଏ ଗରିବ ବାଥୁଡ଼ି ଘରେ ନୁହେଁ ଆସୁନ ତାଙ୍କ ସାଙ୍ଗରେ କଥା ହବା
1: ମୋ ନା ଚନ୍ଦ୍ରୀ
0: ଚନ୍ଦ୍ରୀ
1: ହଁ
0: କିଏ ନାଁ ଦେଲା
1: କିଏ ନାଁ ଦେଲା ଯିଏ ଧାଇମ୍ବା ହେଇଥିଲା ସିଏ ନାଁ ଦେଲା ସିଏ ଅଣତିଳି ପାଉଁଶ ଠୁଡ଼େଇ କରି ସିଏ ନେଇକରି ନଈକୁଡ଼େ ଆଉ ଗଛ ମୁଡ଼େ କରି ରଖିଦେଲା ହାଣ୍ଡିରେ
0: ଆଚ୍ଛା
1: ହଁ
0: ଚନ୍ଦ୍ରୀ ନା ନାଇଁ
1: ହଁ
0: ଆଚ୍ଛା ତମେ ବାହା କେବେ କେବେ ବାହା ହେଲ କେତେ ବୟସରେ
1: ମୁଁ ସେଟା କହିପାରିବି ନା
0: ଆଚ୍ଛା ମାଉସୀ ଯେତେବେଳେ ବାହା ହେଲ ତମେ ସବୁ ଗହଣ ସବୁ କଣ ପିନ୍ଧନ୍ତି
1: ଗହଣ କାନରେ ପିନ୍ଧିଥିଲି ଗଣ୍ଠିଆ ଇଚ୍ଛା ପିନ୍ଧିଥିଲି ସୁନା ଫିରିଫିରା ନାକରେ ପିନ୍ଧିଥିଲି ଗୁଣା ଜଳେ ଇଚ୍ଛା ପିନ୍ଧିଥିଲି ଡଣ୍ଡି ଗୋଟେ ବାହାରେ ପିନ୍ଧିଥିଲି ବାଜବନ୍ଧ ପିନ୍ଧିଥିଲି ରୂପାରେ ଚୁଡି ଖାଡୁଆ
0: ଆଉ
1: ଗୋଡ଼ରେ ପିନ୍ଧିଥିଲି ଖାଡୁଆ ଆଉ କଣ କହିବି
0: ଆଉ କଣ ପିନ୍ଧିଥିଲି
1: ଆଉ କହିବି ପରା
0: ମୁଦି ମୁଦି ମୁଦି ମୁଦି
1: ଗୋଡ଼ ସାରା ମୁଦି ହାତ ସାରା ମୁଦି ମଥାରେ ପିନ୍ଧିଥିଲି ରୂପା ରୂପା ଫୁଲ ପିନ୍ଧିଥିଲି ତିନିଟା ସାଦା ଫୁଲ ପିନ୍ଧିଥିଲି ଚାରିଟା ମୁଠି ପିନ୍ଧିଥିଲି ତିନିଟା
0: ଆଚ୍ଛା ତ ବାଥୁଡ଼ି ଜାତିରେ ସମସ୍ତେ ଏମିତି ପିନ୍ଧିଥାନ୍ତି ଆଚ୍ଛା ଶାଢୀ କଣ ପିନ୍ଧିଥିଲ
1: ଶାଢୀ ଆଗେ ତ ପାଣ ନୁଗା ଆଉ ଶାଢୀ କେଟ
0: ପିନ୍ଧିଲି
1: ଆଗେ ଏମିତି ଟଙ୍କା ପଇସା ପାଉଥିଲୁ
0: ଅଳ୍ପ ଦାମର ଲୁଗାସୁ ଆଚ୍ଛା ଲୁଗାସୁ କଣ ଗାଁରେ ତିଆରି ହୁଏ ନା ବାହାରୁ କିଣି ଆଣସୁ
1: ବାହାରୁ କିଣୁ ଆଉ
0: ଆଚ୍ଛା ତମେ ଯେତେବେଳେ ବାହା ହେଲ ବାହା ପୂର୍ବରୁ ଯେତେବେଳେ ଛୋଟିଆ ଝିଅଟେ ଥିଲ ବଡ଼ ହେଇନଥିଲ ସେତେବେଳେ କହ ସେତେବେଳେ କଣ ସବୁ କେମିତି ଚଳୁଥିଲ
1: କେମିତି ଚଳୁଥୁନୁ
0: ସତ କଥା କହିବ ମାଉସୀ ଝିଅଟି ବଡ ହେଲା ପରେ କଣ କଣ ସବୁ ବିଧି ଘରେ ଅଛି
1: କଣ କଣ ବିଧି ଘରେ ଅଛି
0: ମାନେ ତାକୁ କେହି ଦେଖିବେନି ଯେମିତି ଆମର ସବୁ ଅଛି
1: ଆମର ଆଗ ଯୁଗରେ ବଡ ଯଦି ହେଲା ଝିଅ ତାକୁ ଅନ୍ୟ ଘରେ ନୁକେଇବେ ନୁଚେଇ କରି ଯାହାରେ ଦୋଷ ଥିବ ଆଉ ବସ୍ତିମ ଡାକି ଆଣିବ ଆଣିକରି ଅଧବାଟରେ ଛୁଆକୁ ଗଧେଇ ବୁଡେଇ କରିମି ଅଧବାଟରେ ଛେଳି ହଉ ମେଢା ହଉ ପୂଜା ଦେମି ଝିଅ ଆସିଆକେ ଘରକୁ ନୂଆ ନୂଆ ପିନ୍ଧି କରି ଘରେ ଢୁକି
0: ତାକୁ କେହି ଦେଖିବେନି
1: ନା କେହି ଦେଖିବେ ନାହିଁ
0: ତମର ସେୟା ହେଇଥିଲା ସବୁ ଝିଅଙ୍କର ସେୟା ହୁଏ ଆଚ୍ଛା ତାପରେ ବାହା ହେଲା ପରେ ଯେତେବେଳେ ତୁମେ ଘରକୁ ବାହା ହେଇକି ଆସିଲ ଶାଶୁ ଘରକୁ ସେତେବେଳେ ସାଙ୍ଗରେ କି ଯୌତୁକ ଆଣିଥିଲ
1: ଆଉ ଯୌତୁକ ହାଣ୍ଡି ଗରା ସବୁ ଯୌତୁକ ଦିଅନ୍ତି
0: କାହାକୁ ଦିଅନ୍ତି ଝିଅକୁ ଦିଅନ୍ତି ନା ପୁଅକୁ ଦିଅନ୍ତି
1: ଝିଅକୁ ଦିଅନ୍ତି ଆଉ
0: ପୁଅ ତରଫରୁ ଝିଅକୁ ଦିଅନ୍ତି ତମକୁ ସବୁ କଣ ଦିଆ ହେଇଥିଲା
1: ମତେ ମୋର ହାଣ୍ଡି ଗୋଟେ ଆଣିଥିଲି ଗରା ଗୋଟେ ଆଣିଥିଲି ଥାଳି ଆଣିଥିଲି ବେଳା ଆଣିଥିଲି ଗିଲାସ ଆଣିଥିଲି ନୋଟା ଆଣିଥିଲି ଗିନା ଆଣିଥିଲି
0: ଏତେ ଆଣିଥିଲ
3: ସ୍ୱାତି ତମର ଗୋତ୍ର କଣ କହିଲ
2: ପରାଶର ତମର ଭରଦ୍ୱାଜ ନା
3: ହଁ
2: ଆଚ୍ଛା ସମ୍ବିତ ମୁଁ ବୁଝିପାରୁନି ବାହାଘରରେ ଏତେ ଦିନ ପରେ ହଠାତ୍ ତମର ମୋ ଗୋତ୍ର ଖେଳେଇବାରେ ଏତେ ଆଗ୍ରହ କାହିଁକି
3: ନାଇଁ କଥା କଣ କି ଆମର ଯେମିତି ଏକା ଗୋତ୍ର ଭିତରେ ବାହାଘର ହୁଏ ନା ଏମାନଙ୍କର ବାହାଘର ପଦ୍ଧତିଟା କଣ ମୁଁ ଜାଣିବାକୁ ଚାହୁଁଛି
2: ମୁଁ କେମିତି କହିବି ଯେ ମୁଁ ତ ଦୂରରୁ ଉଡି ଆସିଥିବା ପାରାଟିଏ ଏଠି ତମେ କାହାକୁ ପଚାରୁନ ଏଇ ସେଇ ବାବୁ ଜଣକ ଇଆଡକୁ ଆସିଛନ୍ତି ତାକୁ ପଚାରୁନ
0: ଆଚ୍ଛା ଆପଣ କହିପାରିବେ କଣ କଣ ଗୋତ୍ର ଆପଣଙ୍କ ଅଛି
4: ଆମର ଗୋତ୍ର ହଉଛି ନାଗେଶ୍ୱର ପରାଶର ଧାନଫୁଲ
0: ଶୈଲ୍ୟ
4: ଶୈଲ୍ୟ ଦେବାଳ ତାପରେ ଏମିତି ସବୁ ରୋଷେଇମାନଙ୍କର ଅଛି ଆଉ
0: କାଶ୍ୟପ
4: ହଁ କାଶ୍ୟପ ଗୋଟେ ଅଛି
0: ଭରଦ୍ୱାଜ
4: ଭରଦ୍ୱାଜ ଅଛି
0: ବିଭିନ୍ନ ଗୋତ୍ର
4: ବିଭିନ୍ନ ଗୋତ୍ର ଅଛି
0: ଆପଣ ଗୋତ୍ର ସବୁ ବିବାହ କରନ୍ତି ଗୋତ୍ର ଦେଖିକି ସମଗୋତ୍ର ବିବାହ ଆପଣଙ୍କୁ ହୁଏ
4: ନାଇଁ ସମଗୋତ୍ର
0: ଆଚ୍ଛା ଆପଣ ବିବାହ ଆପଣ ନିଜେ ବିବାହ କରିଛନ୍ତି ବର୍ଷ ହେଲା କଣ କଣ ସବୁ ବିବାହ କେମିତି ହେଲେ ଗୋଟେ କହିଲେ
4: ଆଇ ଦରେ ଆମରିରେ ଗୁସ ଗୁସେଇ ହସି ଖେଳି ଇଠା ଥିନେ ବୁଝିଲେ କି ନାଇଁ ବାହାଘର ଆଜିକାଲି ଯେଉଁ ଚାକଚକ୍ୟ ଆକାରରେ ବାହାଘର ଦେଖୁଛନ୍ତି ସବୁ ମାନେ ଏଠି ସଫା ସେଟ୍ ପଡ଼ିଥିବ ଯାଇକରି ବର ପିଲା ବସିଥିବ କନ୍ୟା ପିଲା ମାନେ ସେ ଆଧୁନିକ ବେଶଭୂଷଣରେ ଆସିବ ଦେଇକରି ମାନେ ଦେଖେଇବ ସେସବୁ ଦେଖେଇବା ଗୁଣ ଆମର ନଥିଲା

0: ଜାଗାରେ ସବୁ ମାନେ ହାଟ ବାଟ ନାଟଶାଳ ଏଗୁଡାରେ ସବୁ ମାନେ ଆମର ଦେଖୁଥିଲେ କନ୍ୟା ସବୁ ଦେଖୁଥିଲେ ହାଟ ବାଟ ବାହାଘର ନାଟଶାଳେ ଅଥବା ପୁନେଇ ଯାତରାର କାଳେ ଗୁପତେ କନିଆ ବାଛେ ସାଥୀ ମେଳେ ଆନକୁଳ ଜନ ନଥାନ୍ତି ସାଥିରେ ମାନେ ମାନେ ବାହାଘରକୁ କିମ୍ବା କିମ୍ବା ଯାତ୍ରା କିମ୍ବା କୌଣସି ଏମିତି ସବୁ ଆସିଥିବେ ଆମର ଯୋଉ
1: ଲୁଚି ଛପି ପର୍ବ
0: ମାନେ ଆଗରେ ଆଗରେ ସବୁ ଦେଖୁଥିଲେ ମାନେ ସିକ୍ରେଟଲି ଦେଖୁଥିଲେ ଝିଅକୁ
1: ସୁନ୍ଦର
0: ଆଗରେ ସେଇଗୁଡା ଦେଖୁଥିଲେ ନାଇଁ ମାନେ ସେଇ ଟାଇପ୍ର ଦେଖିକରି ମାନେ ସେମାନେ ଦେଖିକରି ତାପରେ ବାପୁ ମାଙ୍କୁ ସେମାନେ କହୁଥିଲେ ଯେ ମୋର ସେଠି ପସନ୍ଦ ଅଛି ତାପରେ ମାନେ ଆମର ଯୋଉ ମଧ୍ୟସ୍ଥି ତାକୁ ଡାଣ୍ଡିଆ କୁହନ୍ତି ତାପରେ ତ ଡାଣ୍ଡିଆ ପଠାଉଥିଲେ ବୁଝିଲେ କି ନାଇଁ ତାପରେ ଡାଣ୍ଡିଆ ପଠାଇ ସାରିଲା ପରେ ସେଠି ଆମର କଥାବାର୍ତ୍ତା ହଉଥିଲା ଯୋଉ ଯୌତୁକ ଆଣିଛନ୍ତି ନାଇଁ କି ସେ ଯୌତୁକ ପ୍ରଥା ଆମର ନଥିଲା ସେମାନେ ପଣ ନେଇକିରି ବିବାହ କରୁଥିଲେ ଯୌତୁକ ନଥିଲା ଆମରି କୂଳରେ ପଣ ଦିଏ ବର କନିଆର ଘରେ ଝିଅ ଯାଏ ଶାଶୁ ଘର ଜ୍ଞାତି ମେଳେ ହଳେ ପଟେ ପାଇ ହରସ ସକାଳେ ମାନେ ମାନେ ମରଦ ପଣ ଥିଲା ତେଣୁ ପଣ ଦେଇକିରି ମାନେ ବିବାହ କରୁଥିଲେ ଯୌତୁକ ପ୍ରଥା ଆଦୌ ନଥିଲା ପଣ ମାନେ କଣ ଝିଅ ଘରେ ଡିମାଣ୍ଡ କରିବେ ଯଦି ଆମେ ବାପ ଘରେ ଡିମାଣ୍ଡ କରିବୁ ଝିଅ ଝିଅ ବାପ ଘରେ
1: ପୁଅ ଘରେ ଯେଉଁ ଡିମାଣ୍ଡ କରୁଛ ଦିଅ ସମ୍ମୁଖ ଦିଅ ସେଟା ଝିଅ
0: ଝିଅ ଘରେ ଡିମାଣ୍ଡ କରେ ଯେ ମତେ ଏତିକି ଶାଢୀ ଦବ କି ଏତିକି ଚାଉଳ ଦବ କି ଏତିକି ବାଟ ଖର୍ଚ୍ଚ କି କଣ ଦବ ତାହେଲେ ମୁଁ ମୋ ଝିଅକୁ ଦେବି
2: ଶୁଣିଛ ସ୍ୱାତି ବାଥୁଡ଼ି ମାନଙ୍କର ସମ୍ପ୍ରଦାୟରେ ପରାଶର ଗୋତ୍ର ନାଗେଶ୍ୱର ଭରଦ୍ୱାଜ କାଶ୍ୟପ ଗୋତ୍ର ଅଛି ଠିକ ଆମ ପରି ତେଣୁ ନିଜକୁ ଆମେ ଯେତେ ଶିକ୍ଷିତ ଯେତେ ଯାହା ମନେ କଲେ ବି ଆମେ ସମସ୍ତେ ଆଦିବାସୀ ସେହି ଭରଦ୍ୱାଜ ପରାଶର କାଶ୍ୟପଙ୍କ ପରି ବିଶିଷ୍ଟ ଋଷିମାନଙ୍କର କୁଳଜାତ ସନ୍ତାନ ୟାପରେ ତମେ କେବେ ବି କହିବନି ଯେ ତମେ ଆଦିବାସୀ ନୁହଁ ବୋଲି
3: କିଏ କହିଲା ମୁଁ ତ ମୂଳରୁ କହିଛି ମୁଁ ସେମାନଙ୍କ ଭିତରୁ ଜଣେ
2: ହଁ ସ୍ୱାତି ବିବର୍ତ୍ତନ ଧାରାର ଅଦ୍ଭୁତ ପ୍ରଭାବ ଏ ସମାଜ ଉପରେ
0: ଯେତେବେଳେ ଆମର ବିବାହ ସରିଯାଏ ବିବାହ ମାନେ କଣ ଯେତେବେଳେ ଆମର ସବୁ କାଣ୍ଡ ବିନ୍ଧା ହୁଏ ବୁଝିଲେ କି ନାଇଁ ମାନେ କନିଆ ଘଟ ମୁଣ୍ଡେଇ ଥିବ ବର ସାତ ଥର କାଣ୍ଡ ବିନ୍ଧିବ ବୁଝିଲେ କି ନାଇଁ
1: କାହାକୁ ବିନ୍ଧିବ
0: ମାନେ ସେଟା କିମ୍ବଦନ୍ତୀ ଅଛି ସେ ସର ଯୋଉ ଅବିନାଶୀ ସର ସେ ଯେତେବେଳେ ଶାନ୍ତ ହେଲା ନାହିଁ ଏ ଯୋଉ ବାର ଭାଇ ଯେତେବେଳେ ଯୁଦ୍ଧ କରିବା ପାଇଁ ଯାଉଥିଲେ ବ୍ରହ୍ମା ବିଷ୍ଣୁ ସୃଷ୍ଟିକୁ ନଷ୍ଟ କରିବା ପାଇଁ ସେ ସ୍ୱରକୁ ଉଦ୍ୟତ କରି ସେମାନେ ଯାଉଛନ୍ତି ତ ସେତିକିବେଳେ ସେମାନେ ଶରଣ ପଶିକରି ଏମାନଙ୍କୁ ସେଥିରୁ ନିବୃତ୍ତ କରିଛନ୍ତି ଯୁଦ୍ଧରୁ ତ ସେ ସ୍ୱର ଶାନ୍ତ ହେବନି ତେଣୁ ସେଇ ସ୍ୱରକୁ ଶାନ୍ତ କରିବା ପାଇଁ ସେ ବିବାହ ସମୟରେ ସେମାନେ ଯୁଦ୍ଧ କରିବା ପାଇଁ ଯାଇଛନ୍ତି ତେଣୁକରି ସେ କନିଆ ଘଟ ମୁଣ୍ଡେଇଛି ବୁଝିଲେ କି ନାଇଁ ସେ କନିଆ ଘଟ ମୁଣ୍ଡେଇ ସାରିଲା ପରେ ସେ ଘଟରେ ସେ ସ୍ୱରକୁ ସେମାନେ ବୁଡ଼େଇଛନ୍ତି ସାତ ଥର ମାନେ ଥରେ ବୁଡ଼ିଲେ ଥରେ ବିନ୍ଧିଲେ ଥରେ ବୁଡ଼ିଲେ ଥରେ ବିନ୍ଧିଲେ ବିନ୍ଧି ସାରିଲା ପରେ କନିଆର ଯିଏକି ଭାଇ ଥିବ ମାନେ ବର ଯିଏ ଶଳା ପିଲା ସେ କାଣ୍ଡକୁ ସେ ସାତର କୋଡ଼ିଏ ଆଣିକରି ଏହାକୁ ଧରେଇଦେବ ଆଚ୍ଛା ଧରେଇ ଦେଇ ସାରିଲା ପରେ ସେ କାଣ୍ଡ ରଖିବ ସିଏ ବୁଝିଲେ କି ନାଇଁ ସେ ସ୍ୱର ରଖିବ ରଖିଲା ପରେ ତାପରେ ସେ ବରର ଯିଏ ଶଳା ହେବ ସିଏ ଆଗ ଆଗ ଚାଲୁଥିବ ତାପରେ ସେମାନେ କନିଆ ତାପରେ ଚାଲୁଥିବ ତାପରେ ବର ଚାଲୁଥିବ ବୁଝିଲେ ବର କନେ ଯାଉ

0: ତାପରେ ଯିଏ ବଡ଼ ଗଛ ମୂଳ ରହିଲା ସିଏ ହେଲା ବିଶାଳ ଗଛ ମୂଳ ହେଲା ବିଶାଳ ତାପରେ ଝରଣା କୂଳ ଯୋଉମାନେ ରହିଲେ ଝରଣ ଏଇ ଟାଇପ୍ର ସବୁ ଅଛି କି
1: ତାହେଲେ ଆପଣ ବିଭିନ୍ନ ଗଛକୁ ନେଇ ଆପଣ ଉପଜାତି
0: ଉପଜାତି ତାପରେ ସେମାନଙ୍କର କାମ ନେଇକରି ସେମାନଙ୍କୁ ପୁଣି ଆଉ ଗୋଟେ ବଂଶ ମାନେ ଉପବଂଶ ଯୋଉ ସୃଷ୍ଟି ହେଲା
1: କେମିତି
0: ମାନେ ଯୋଉମାନେ ଧରନ୍ତୁ ପୂଜା କଲେ ପୌରୋହିତ କଲେ ସେମାନେ ଯେମିତି କହିଲା ପଧୁରିଆ ତାପରେ ଯୋଉମାନେ ଗାଁରେ ଯୋଉମାନେ ପ୍ରଧାନ ଟାଇପ୍ର ଯୋଉମାନେ କି ସେମାନେ ସଂଗ୍ରହ କଲେ ସବୁ ମାନେ ମୁରବୀ ପିଣ୍ଡ ହେଲେ ସେମାନଙ୍କୁ ପ୍ରଧାନ ନାଁ ଦିଆଲା ତାପରେ ଶ୍ରେଷ୍ଠ ଯୋଉମାନେ ହେଲେ ମାନେ ବୀର ଶ୍ରେଷ୍ଠ ନାୟକ ନାୟକ ବଡ ନାୟକ ବଡ ନାୟକ ସେମିତି ନାଁ ଦେଲା ତେଣୁକରି ଆମର ସବୁ ବାଥରୁମ୍ ପ୍ରାୟ ମ୍ୟାକ୍ସିମମ୍ ନାୟକ ଲେଖା ଦେଖ
1: ଆଚ୍ଛା ଆମେ ଶୁଣିଥିଲୁ ମହାନାୟକ ଗୋଟେ ଅଛନ୍ତି ସେ ମହାନାୟକ
0: ସେ ମହାନାୟକ ଯୋଉମାନେ ନାୟକ ମାନଙ୍କର ଶ୍ରେଷ୍ଠ ଧରନ୍ତୁ ଏଇ ଗାଁରେ ଜଣେ ଶ୍ରେଷ୍ଠ ହେଲା ବୁଝିଲେ ତାକୁ ବଡ ନାୟକ କହିଲା
1: ମାନେ ଚାରି ପାଞ୍ଚଟା ଗାଁକୁ ମିଶିକି ଯିଏ ସବୁଠାରୁ ଶ୍ରେଷ୍ଠ ହେଲା ତାକୁ ମହାନାୟକ ବୋଲି କହନ୍ତି
2: ଏଇ ଦେଖ ଦେଖ ସ୍ୱାତି ସେଠି କେତେ ଜଣ ଯୁବକ ଚାଙ୍ଗୁ ବଜାଉଛନ୍ତି ଆଉ ତା ସାଙ୍ଗରେ ତାଳ ଦେଇ ନାଚୁଛନ୍ତି କେତେ ଗୁଡ଼େ ଝିଅ ସାରା ବର୍ଷ ସବୁ ପୂଜା ପର୍ବ ନାଚ ଗୀତ ଭିତରେ ଏମାନଙ୍କ ସମୟ କଟିଯାଏ ଗରିବ ହେଲେ ବି ଦାରିଦ୍ର୍ୟ ବୋଧ ଏମାନଙ୍କୁ ଗ୍ରାସ କରିପାରିନି

0: ଜାଣିବାକୁ ଭାରି ଇଚ୍ଛା ହଉଛି, ଆପଣଙ୍କ ସମ୍ପ୍ରଦାୟର ମୁଖିଆ କିଏ?
1: ଏମାନେ ହେଲେ ବାର ଭାଇ ବାଥୁଡ଼ି। ତାପରେ ବାର ଭାଇ ହେଲା ପରେ ଏମାନେ ସବୁ ଜଙ୍ଗଲରେ, ନିଘଞ୍ଚ ଜଙ୍ଗଲ ଯୋଉ ଆମର ଏସବୁ ରହିଛି, ଗୁପ୍ତ ବୃନ୍ଦାବନ ଶିମିଳିପାଳ ନିଘଞ୍ଚ ଜଙ୍ଗଲ ଭିତରେ ବାର ଭାଇ ବାରଟା ଗଛ ମୂଳ ଏମାନେ ରହିଛନ୍ତି। ତାପରେ ସେ ଗଛ ମୂଳ ଅନୁସାରେ ଆମର ବଂଶ ଗୁଡା ସବୁ ହେଇଛି, ବୁଝିଲେ କି ନାଇଁ?
2: କଣ କଣ
1: ଯେ କୁସୁମ ଗଛ ମୂଳରେ ଆସିଗଲା କୁସୁମଳିଆ,

0: ଆଚ୍ଛା ମାଉସୀ, ଆପଣମାନେ ଆଉ ସବୁ କଣ ପୂଜାପୂଜି କରନ୍ତି? ଏଇ ଧରନ୍ତୁ ଆପଣଙ୍କ ସମ୍ପ୍ରଦାୟରେ ଛୁଆଟିଏ ଜନ୍ମ ହେଲା,
1: ପିଲାଟେ ଯଦି ଜନ୍ମ ହେଲା ତାକୁ 9 ଦିନ ପାଳନ କରିବ, 9 ଦିନ ପାଳନ କରିବ, କିବା 7 ଦିନ କିବା 6 ଦିନ, ନାହୁଡ଼ି ଏତେ ଯଦି ନାହୁଡ଼ି ଅଛି, ନାହୁଡ଼ି ଅଛି ତୋ ସେ ନାହୁଡ଼ି ଝଡ଼ିବ, ତାକୁ ଧାଇମା 9 ଦିନ ପରେ ଯଦି ତାର ଅଛି 9 ଦିନରେ ସାରିଆ, 21 ଦିନରେ ଏକୋଇଶିଆ ଯଦି ଡକେ 21 ଦିନରେ,
0: ଯଦି କିଏ ମରିଯାଏ ସେଥିରେ କିଛି ନୀତି ନିୟମ ଅଛି କି?
2: ତାକୁ ଲୋକ 8 ଜଣ 10 ଜଣ 9 ଜଣ ତାକୁ ବୋହି ନେଇଯିବେ, ଝିଅ ଛୁଆ ଗୋବର ପାଣି ଦେଇ ପଛା ଚାଲିବ, ନେଇକିରି ଗାଁ ମୁଣ୍ଡା ରାସ୍ତାରେ ସେଠି ମୁର୍ଦ୍ଦାରକୁ ରଖିବେ, ଟିକେ ଚାଞ୍ଚି ଦେବେ କଦାଳିରେ, ଚାଞ୍ଚି ଦେଲା ପରେ ସେଠି ଗୋବର ପାଣି ଯାହା ପଡ଼ିଥିବ ଟାଳିଦେବ ଝିଅ, ହାଣିଟା ଉଗୁଡ଼ି ଦେଇକିରି ପଳେଇ ଆସିବ ଘରକୁ। ମୁର୍ଦ୍ଦାର ସାଥିରେ ଯେତେ ଜଣ ଯାଇଥିବେ 9 ଜଣ ଯାଆନ୍ତୁ କି 20 ଜଣ ଯାଆନ୍ତୁ, ସେମାନେ ବୁହିକିରି ପଳେଇବେ ମଶାଣୀ ଭୂମିକି ଶ୍ମଶାନ ଜାଗାକୁ, ସେଠି ତାକୁ ଗାତ କୁଡ଼ି ପୋତାପୋତି କରି
3: ଆପଣ ଦାହ କରନ୍ତିନି,
2: ଯାହାର କାଠ ଥିବ ସେମାନେ ଦାହ କରନ୍ତି।
0: ସମ୍ବିତ, ଏମାନେ କଣ ଶିକାର କରନ୍ତିନି?
2: ହଁ ଶିକାର କରନ୍ତି।
3: କଣ ସବୁ ଶିକାର କରନ୍ତି?
2: ପାହାଡ଼କୁ ଜନ୍ତୁ ଶିକାର କରିବା ପାଇଁ ଯାଆନ୍ତି।
3: କଣ କଣ ଜନ୍ତୁ ଆପଣ ଶିକାର କରିଛନ୍ତି? ପିଲାଦିନେ କଣ କଣ ଶିକାର କରିଥିଲେ?
2: ଏସବୁ ଖେଳିଆ, ମିରିଗ, କଟାରୀ।
3: କଣ ସବୁ ବ୍ୟବହାର କରନ୍ତି?
2: କାଣ୍ଡ ଧନୁ ପୁରା କାଣ୍ଡ ଧନୁ,
3: ଆଉ
2: ବିତା କାଣ୍ଡ, ଇଆଳ କାଣ୍ଡ, ଏଇସବୁ
3: ଆଉ
2: ଶିକାର କରୁଛି। ବାଲା ବାଲା ଖଣ୍ଡା ଅଛି,
3: ଆଉ
2: ପାଟିଳି ଖଣ୍ଡା।
3: ଆପଣଙ୍କ ନାଁ କଣ? ମଉସା
2: ରାହାସ ନାୟକ।
3: ଆପଣ କଣ କରୁଛନ୍ତି?
2: ଏ ଚାଷବାସ କରୁ ଆଜ୍ଞା।
3: ଆପଣ ଜମି କେତେ?
2: ଜମି ଆଜ୍ଞା କମ ଅଛି।
3: ଚାଷ କୋଉଥିରେ କରନ୍ତି? ସବୁ
2: ବଳଦ,
3: ଆଉ
2: ଆଉ କଣ ସେ ହଳ ବଳଦ, ସବୁ ଧାନ, ରାଶି, କୁଳୁଥ, ସୋରିଷ, ବାଇଗଣ, ମରିଚ, କଲରା ଚାଷବାସ କରୁ ଆଜ୍ଞା।
0: ସତରେ ସମ୍ବିତ, ପ୍ରକୃତିର ସନ୍ତାନ ହିଁ ଏଇମାନେ। ପ୍ରକୃତି କୋଳରେ ନାଚୁଛନ୍ତି, ଗାଉଛନ୍ତି, ଖେଳୁଛନ୍ତି, ବୁଲୁଛନ୍ତି, କୌଣସି ଭେଦଭାବ ନାହିଁ ଏମାନଙ୍କର। ଆଉ ଆମ ସହରୀ ସଭ୍ୟତା ପରି ଛୋଟ ବଡ଼ର ପାଚେରୀ ବି ଏଠି ନାହିଁ।
4: ଚାଲ ସ୍ୱାତି, ଘରକୁ ଫେରିଯିବା, ତମେ ଯାଇ କିଛି ଖାଇନ ଯେ?
0: ଆରେ ଏମାନଙ୍କ କଥା ଶୁଣି ମୋ ପେଟ ପୁରି ଯାଇଛି, ଜମା ଭୋକ ଲାଗୁନି।
4: ତଥାପି ତ ଯିବାକୁ ହବ।
0: ହଁ
4: ଆସୁଛୁ ମଉସା।
0: ଆସୁଛୁ ମାଉସୀ।
4: ଜୁହାର।